ଆକାଶବାଣୀ ବାରିପଦା ଆଜି ସୋମବାର 1948 ଶତାବ୍ଦୀର ଭାଦ୍ରବ 30 ଦିନ ତଦନୁଯାୟୀ 2026 ମସିହା ସେପ୍ଟେମ୍ବର ମାସର 21 ତାରିଖ ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗା ହର୍ଜ ଚକେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:59 ମିନିଟ୍ 4 ସେକେଣ୍ଡ।

ଆକାଶବାଣୀ ବାରିପଦା, ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀ ସମାଚାର ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ହିନ୍ଦୀ ସମାଚାର ରିଲେ କରି ଶୁଣାଇଲୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। ଆକାଶବାଣୀ ବାରିପଦା ନିବେଦନ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନାରେ ପ୍ରଥମ ଅର୍ଘ୍ୟର ଶିଳ୍ପୀ ସୁବାସ ଦାସ, କଣ୍ଠରେ ସ୍ନେହଲତା ମହାନ୍ତିଙ୍କ ରଚନା।

ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଥିଲେ ସୁବାସ ଦାସ, ମୋନାଲିସା ପଣ୍ଡା, ସତ୍ୟନାରାୟଣ ଅଧିକାରୀ, ସୁକାନ୍ତି ପାଲ ଏବଂ ପ୍ରଫୁଲ୍ଲ କର। ଗୀତଗୁଡ଼ିକ ଥିଲା ସ୍ନେହଲତା ମହାନ୍ତି, ନିରଞ୍ଜନ ପାଢ଼ୀ, ଡକ୍ଟର ଅମୂଲ୍ୟ ରଞ୍ଜନ ମହାପାତ୍ର, ଦଣ୍ଡପାଣି ଗୌଡ଼, ବୃନ୍ଦାବନ ଦାସ ଏବଂ ଉପେନ୍ଦ୍ର ଭଞ୍ଜଙ୍କ ରଚନାରୁ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ।

ଜ୍ଞାନର ଶକ୍ତି ଅତ୍ୟନ୍ତ ପ୍ରଶସ୍ତ। କିଏ କେତେ ପ୍ରକାର ଶିକ୍ଷା ଲାଭ କରି ଜୀବନର ଲକ୍ଷ୍ୟ ପୂରଣ କରିବା ପାଇଁ ସତତ ବିବ୍ରତ, କିନ୍ତୁ ଯେତେ ଶିକ୍ଷା ଲାଭ କର, ଜ୍ଞାନର ଦରିଆ ମଧ୍ୟରେ ଉବୁଟୁବୁ ହୁଅ, ସତ୍ଜ୍ଞାନ ଲାଭ ନ ହେବା ପର୍ଯ୍ୟନ୍ତ ତୁମର ପୂର୍ଣ୍ଣତା ପ୍ରାପ୍ତି ହୋଇନାହିଁ ବୋଲି ମନେ ରଖିବା ଉଚିତ। ଜୀବନର ପ୍ରକୃତ ଅବସ୍ଥା, ଆତ୍ମସନ୍ତୋଷ ଏବଂ ବିନାଶର କାରଣ ବିଷୟରେ ପ୍ରକୃତ ଜ୍ଞାନ ନ ଆସିଲେ ଏ ଜୀବନର କୌଣସି ଅର୍ଥ ନାହିଁ। ସେଥିପାଇଁ ଅନେକ ସତ୍ସଙ୍ଗର ଅପେକ୍ଷା ରଖନ୍ତି, ସାଧୁସଙ୍ଗ କରି ଜୀବନକୁ ଧନ୍ୟ ମଣନ୍ତି। ସାଧୁ, ସନ୍ଥ ଏବଂ ତ୍ୟାଗନିଷ୍ଠ ବ୍ୟକ୍ତି ସମାଜର ପ୍ରକୃତ ଦିଗ୍ଦର୍ଶକ। ସେମାନଙ୍କର ବିନା ସହାୟତାରେ ଯେତେ ଯାହା କର ପଛେ ସବୁ ଅପୂର୍ଣ୍ଣ ମନେ ହେବ, ମନରେ ଶାନ୍ତି ଆସିପାରିବ ନାହିଁ। ଆମ ଦେଶରେ ସାଧୁସନ୍ଥଙ୍କର ଅଭାବ ନାହିଁ, କିନ୍ତୁ ପ୍ରକୃତ ସାଧୁଙ୍କୁ ଅନ୍ୱେଷଣ କରିବା ଏତେ ସହଜ କଥା ନୁହେଁ। ସେମାନେ ଲୋକ ସମାଜଠାରୁ ନିଜକୁ ଦୂରରେ ରଖନ୍ତି, ପ୍ରଚାରଧର୍ମୀ ହେବାର ଘୋର ବିରୋଧୀ ସେମାନେ। ତଥାପି ଅନେକ ସାଧୁ ଜନସାଧାରଣଙ୍କୁ ଉଚିତ ପରାମର୍ଶ ଦେବା ପାଇଁ ଶିଷ୍ୟ ରୂପେ ଗ୍ରହଣ କରନ୍ତି। ସେଥିପାଇଁ ଆମ ଦେଶରେ ଗୁରୁ ଶିଷ୍ୟର ପରମ୍ପରା ବହୁ ପ୍ରାଚୀନ କାଳରୁ ପ୍ରଚଳିତ। ଏକଥା ଜଣେ ସନ୍ଥ ତାଙ୍କର ଶିଷ୍ୟମାନଙ୍କ ଗହଣରେ ଉପସ୍ଥିତ ରହି ଶିଷ୍ୟଙ୍କୁ ବୁଝାଉଥିଲେ ଯେ ସ୍ୱର୍ଗ ଓ ନର୍କ ନିଜ କର୍ମର ଫଳ ଅଟେ, କିନ୍ତୁ ଶିଷ୍ୟମାନେ ଏହାର ପ୍ରକୃତ ଅର୍ଥ ବୁଝିପାରିଲେ ନାହିଁ। ତେଣୁ ଏ ତଥ୍ୟର ଉପଯୁକ୍ତ ଉତ୍ତର ଦେବା ପାଇଁ ସନ୍ଥ ଶିଷ୍ୟଙ୍କ ସହିତ ଏକ ବ୍ୟାଧ ନିକଟରେ ପହଞ୍ଚିଲେ। ସେଠାରେ ଦେଖିଲେ ଯେ ବ୍ୟାଧ ଜଙ୍ଗଲରୁ କେତେ ଗୋଟି ନିରୀହ ଚଢ଼େଇଙ୍କୁ ଧରି ଆଣିଛି, ଚଢ଼େଇଙ୍କୁ ଗୋଟି ଗୋଟି କରି କାଟୁଛି ଏବଂ ତାଙ୍କରେ କଳିକଜିଆ ଲାଗିଛି। ଏହା ଦେଖିବା କ୍ଷଣି ଶିଷ୍ୟ ଚିତ୍କାର କଲେ, ଗୁରୁଦେବ, ଏ ସ୍ଥାନ ତ ନର୍କ ସମାନ, ଚାଲନ୍ତୁ ଏଠାରୁ ଶୀଘ୍ର ପଳେଇ ଯିବା। ସନ୍ଥ କହିଲେ, ବତ୍ସ, ସତ କଥା, ଆଜି ପର୍ଯ୍ୟନ୍ତ ଏ ବ୍ୟାଧ ଯେତେ ଚଢ଼େଇ ମାରିଛି କିନ୍ତୁ ଭାଗ୍ୟର କାଣି କଉଡ଼ିଟିଏ ମଧ୍ୟ ଜୁଟି ନାହିଁ। କପଡ଼ା ଖଣ୍ଡେ କିଣିବା ପାଇଁ ମଧ୍ୟ ତା ପାଖରେ ପଇସା ନାହିଁ, ତେଣୁ ତା ପକ୍ଷରେ ସଂସାର ନର୍କ ସମାନ। ସେ ମାରିଥିବା ବହୁତ ଜୀବଙ୍କ ଆତ୍ମା ତାହାକୁ ପରଲୋକରେ ଯନ୍ତ୍ରଣା ଦେବେ। ବ୍ୟାଧ ଏବେ ଶାନ୍ତିରେ ନାହିଁ, କେବେ ମଧ୍ୟ ଶାନ୍ତିରେ ରହିପାରିବ ନାହିଁ, ଏହା ତ ନର୍କ। ସେଦିନ ଶିଷ୍ୟମାନଙ୍କୁ ସାଧୁ ଜଣକ ଏହି ଦୃଶ୍ୟ ଦେଖାଇ ସାରି ଆଶ୍ରମକୁ ଫେରି ଆସିଲେ। ପରଦିନ ସନ୍ଥ ଜଣକ ଅନ୍ୟ ଜଣେ ସାଧୁଙ୍କ କୁଡ଼ିଆକୁ ଗଲେ, ଶିଷ୍ୟ ମଧ୍ୟ ତାଙ୍କ ସହିତ ଥିଲେ। ସେମାନେ ସେଠାରେ ଦେଖିଲେ ଯେ ସାଧୁଙ୍କ ପାଖରେ କିଛି ନାହିଁ, କିନ୍ତୁ ତାଙ୍କ ଆନନ୍ଦର ଠିକଣା ନାହିଁ, ସେ ଖୁବ୍ ପ୍ରସନ୍ନ ଓ ସନ୍ତୁଷ୍ଟ ଜଣାପଡ଼ୁଥିଲେ। ତେଣୁ ସନ୍ଥ ଶିଷ୍ୟମାନଙ୍କୁ କହିଲେ, ବତ୍ସ, ଏ ସାଧୁ ଏ ଜୀବନରେ କଷ୍ଟ ସହି ତପସ୍ୟା କରି ଜୀବନଯାପନ କରୁଛନ୍ତି, ତଥାପି ତାଙ୍କ ମନରେ ଅପାର ଆନନ୍ଦ, ଏହା ହେଉଛି ନିଶ୍ଚିତ ଭାବରେ ପାରଲୌକିକ ସୁଖର ପ୍ରତୀକ। ସେଦିନର ଦୃଶ୍ୟ ଶିଷ୍ୟମାନେ ଦେଖି ଖୁବ୍ ଉତ୍ଫୁଲ୍ଲିତ ହୋଇ ଉଠିଥିଲେ। ତା ପରଦିନ ସନ୍ଧ୍ୟା ସମୟରେ ସନ୍ଥ ପହଞ୍ଚିଲେ ଏକ ବେଶ୍ୟା ଘରେ, ତାହା ଦେଖି ଶିଷ୍ୟ ଚିତ୍କାର କଲେ, ଗୁରୁଦେବ, ଏଠାକୁ କାହିଁକି ଆସିଲେ? ସନ୍ଥ ଉତ୍ତର ଦେଲେ, ବତ୍ସ, ଏ ସ୍ଥାନର ବୈଭବତା ଦେଖିବା, ମନୁଷ୍ୟ ସାଂସାରିକ ସୁଖ ଉପଭୋଗ ପାଇଁ ନିଜର ଶୀଳ, ଶରୀର ଓ ଚରିତ୍ରକୁ ହତ୍ୟା କରି କିପରି ମଉଜ କରେ ଏବଂ ଶରୀରର ସୌନ୍ଦର୍ଯ୍ୟ ନଷ୍ଟ ହୋଇଗଲେ କେହି ପାଖକୁ ଆସନ୍ତି ନାହିଁ। ଏଥିରୁ ସ୍ପଷ୍ଟ ବାରି ହୋଇପଡ଼େ ଯେ ତା ପାଇଁ ଏ ସଂସାର ସ୍ୱର୍ଗ ସମାନ, କିନ୍ତୁ ତାର ଶେଷ ଅବସ୍ଥା ବ୍ୟାଧର ଅବସ୍ଥାଠାରୁ କୌଣସି ଗୁଣରେ ନ୍ୟୁନ ନୁହେଁ। ଶେଷ ଦିନ ସେ ଜଣେ ସତ୍ ଗୃହସ୍ଥର ଘରକୁ ଗଲେ। ଗୃହସ୍ଥ ଅତି ପରିଶ୍ରମୀ, ସଂଯମୀ ଓ ସତ୍ୟପରାୟଣ ଥିଲା। ତା ଘରେ ସୁଖ ସମୃଦ୍ଧିର ଅଭାବ ନଥିଲା, ବରଂ ତାହା ସମୟକୁ ସମୟ ବଢି ବଢି ଚାଲିଥିଲା। ସନ୍ଥ କହିଲେ, ଏପରି ଲୋକ ପାଇଁ ଏ ପୃଥିବୀ ସ୍ୱର୍ଗ ଓ ପରଲୋକ ମଧ୍ୟ ସ୍ୱର୍ଗ। ଶିଷ୍ୟମାନେ ଏହି ତତ୍ତ୍ୱଜ୍ଞାନକୁ ଭଲ ଭାବରେ ହୃଦୟଙ୍ଗମ କଲେ। ସ୍ୱର୍ଗ ଓ ନରକ ନିଶ୍ଚିତ ଭାବରେ କର୍ମର ଫଳ ବୋଲି ସେମାନେ ବୁଝିପାରିଲେ, ତେଣୁ ଶ୍ରେୟ ପଥରେ ଗତି କରି

ଦକ୍ଷ ପ୍ରଜାପତିଙ୍କର ପ୍ରଥମେ ପତ୍ନୀ ଅଶିକ୍ନୀଙ୍କ ଗର୍ଭରୁ ହର୍ଯ୍ୟଶ୍ୱ ନାମକ ଦଶ ହଜାର ପୁତ୍ର ଜାତ ହେଲେ। ନାରଦଙ୍କ ଉପଦେଶ କ୍ରମେ ସେମାନେ ପ୍ରଜା ସୃଷ୍ଟି ନ କରି ଭଗବାନଙ୍କ ଗୁଣଗାନ ପୂର୍ବକ ଲୋକଲୋକାନ୍ତର ବିଚରଣ କରିବାକୁ ଲାଗିଲେ। ପୁତ୍ରଗଣ କର୍ତ୍ତବ୍ୟଚ୍ୟୁତ ହୋଇଛନ୍ତି ଜାଣି ଦକ୍ଷ ପୁନରାୟ ସବଳାଶ୍ୱ ନାମଧେୟ ଏକ ହଜାର ପୁତ୍ର ଜାତ କଲେ। ସେମାନେ ପିତାଙ୍କ ଆଜ୍ଞାରେ ପ୍ରଜା ସୃଷ୍ଟି ଉଦ୍ଦେଶ୍ୟରେ ତପସ୍ୟା ଆରମ୍ଭ କଲେ।

0: ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 164ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଦୁଃଖିଶ୍ୟାମ ତ୍ରିପାଠୀ, ମନ୍ମଥ ମିଶ୍ର, ସଙ୍ଗୀତା ଗୋସେଇ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ଦାଶରଥି ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ମକାରେ ଫଲ୍ ଆର୍ମି ୱାର୍ମ କୀଟ ଲାଗିବାର ସମ୍ଭାବନା ଅଛି। ଜୈବିକ ଉପାୟରେ ଏହି କୀଟର ପରିଚାଳନା ପାଇଁ ଏକର ପ୍ରତି 1200 ଗ୍ରାମ ବ୍ୟୁବେରିଆ ବାସିଆନା ନାମକ କୀଟନାଶକକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଫଲ୍ ଆର୍ମି ୱାର୍ମ ପରିଚାଳନା ପାଇଁ ଏକର ପ୍ରତି 80 ଗ୍ରାମ ଇମାମେଟିନ୍ ବେଞ୍ଜୋଏଟ୍ ନାମକ କୀଟନାଶକ କିମ୍ବା 100 ମିଲିଲିଟର ସ୍ପାଇନୋଟୋରମ୍ ନାମକ କୀଟନାଶକ କିମ୍ବା 80 ମିଲିଲିଟର କ୍ଲୋରାଟ୍ରାନିଲିପ୍ରୋଲ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ଷା ପରେ ପନିପରିବାରେ ଝାଉଁଳା ଓ ମୂଳ ସଢ଼ା ରୋଗ ଦେଖାଦେବାର ସମ୍ଭାବନା ଅଛି। ତେଣୁ ବର୍ଷା ଛାଡ଼ିଗଲା ପରେ ପ୍ରତି 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ୍ ସହିତ ମାଙ୍କୋଜେବ୍ ଓ 1.5 ଗ୍ରାମ ଷ୍ଟ୍ରିପ୍ଟୋସାଇକ୍ଲିନ୍କୁ ମିଶାଇ ଫସଲ ମୂଳକୁ ସିଞ୍ଚନ କରନ୍ତୁ। 1 ଏକର ଟମାଟୋ ଚାଷ ପାଇଁ 200 ଗ୍ରାମ ଉନ୍ନତ କିସମ ବିହନ ଏବଂ 50 ଗ୍ରାମ ଶଙ୍କର କିସମ ବିହନ ଆବଶ୍ୟକ ହୋଇଥାଏ। ବିହନ ବୁଣିବାର 10 ଦିନ ଆଗରୁ ପ୍ରତି ପଟାଳିରେ 20 କିଲୋଗ୍ରାମ ଭଲ ଭାବରେ ଶୁଖିଥିବା ସଢ଼ା ଗୁଣ୍ଡ ଖତ ମାଟିରେ ମିଶାଯାଏ। 1 କିଲୋଗ୍ରାମ ମଞ୍ଜି ସହ 2 ଗ୍ରାମ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ କିମ୍ବା କାର୍ବୋସ୍କ୍ରିନ୍ ଓ ଥିରାମର ମିଳିତ ଫିମ୍ପିନାଶକ ବିହନରେ ମିଶାଇ ବିଶୋଧନ କରନ୍ତୁ। ବିହନ ବିଶୋଧନ କରିବା ପରେ ବିହନକୁ ପଟାଳିରେ ମଞ୍ଜିକୁ ମଞ୍ଜି 2.5 ସେଣ୍ଟିମିଟର ଓ ଧାଡ଼ିକୁ ଧାଡ଼ି 5 ସେଣ୍ଟିମିଟର ରଖି 1 ସେଣ୍ଟିମିଟର ଗଭୀରରେ ବୁଣନ୍ତୁ। ମଞ୍ଜି ବୁଣିସାରିବା ପରେ ପ୍ରତି ଲିଟର ପାଣିରେ 2 ଗ୍ରାମ କାର୍ବେଣ୍ଡାଜିମ୍ ନାମକ ଫିମ୍ପିନାଶକ ମିଶାଇ ମାଟିକୁ ଭଲ ଭାବରେ ଭିଜାନ୍ତୁ। ଏହାପରେ ପଟାଳିଗୁଡ଼ିକୁ ପଲିଥିନ୍ କିମ୍ବା ଶୁଖିଲା ପତ୍ରରେ ଘୋଡ଼ାଇ ରଖିବା ଦ୍ୱାରା ଶୀଘ୍ର ଗଜା ହୁଏ। ପଟାଳିର ଚାରିପଟେ କ୍ଲୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କଲେ ପିମ୍ପୁଡ଼ି ଲାଗନ୍ତି ନାହିଁ। ତଳି 4 ସପ୍ତାହର ହୋଇଗଲା ପରେ ମୁଖ୍ୟ ଜମିରେ ରୋପଣ କରନ୍ତୁ। କଦଳୀ ଜମିରୁ ବଳକା ପାଣି ନିଷ୍କାସନର ବ୍ୟବସ୍ଥା କରନ୍ତୁ। ଗଛ ନ ପଡ଼ିବା ପାଇଁ 4ରୁ 5ଟି ଗଛର ପତ୍ରଗୁଡ଼ିକୁ ଗୋଟିଏ ସ୍ଥାନରେ ବାନ୍ଧି ରଖନ୍ତୁ ଓ ଢେରା ଦିଅନ୍ତୁ। ସିଗାଟୋକା ପତ୍ରଦାଗ ରୋଗର ନିୟନ୍ତ୍ରଣ ପାଇଁ ଏକର ପ୍ରତି ମାଙ୍କଜେ 75% WP 400 ଗ୍ରାମ କିମ୍ବା କାର୍ବେଣ୍ଡାଜିମ୍ 12% ସହିତ ମାଙ୍କୋଜେବ୍ 63% WP 400 ଗ୍ରାମ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ସୂର୍ଯ୍ୟମୁଖୀ ଚାଷରେ କଳଙ୍କି ରୋଗ ଦମନ ପାଇଁ ପ୍ରତି ଲିଟର ପାଣିରେ 0.5 ମିଲିଲିଟର ଡାଇଫେନକୋନାଜୋଲ 1 ଲିଟର ପାଣିରେ ମିଶାଇ ପତ୍ର ସିଞ୍ଚନ କରନ୍ତୁ। ଫୁଲ ସଢ଼ା ରୋଗ ଦମନ ଲାଗି ପ୍ରତି ଲିଟର ପାଣିରେ 3 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ମିଶାଇ ସିଞ୍ଚନ କରନ୍ତୁ। ଏହି ଚାଷରେ ଧଳାମାଛି ଦମନ କରିବା ଲାଗି ହେକ୍ଟର ପ୍ରତି 125 ଗ୍ରାମ ଏସିଟାମିପ୍ରିଡ୍ କିମ୍ବା 100ରୁ 140 ମିଲିଲିଟର ଇମିଡାକ୍ଲୋପ୍ରିଡ୍ 17.8% SL ଔଷଧ 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ସୂର୍ଯ୍ୟମୁଖୀ ଫସଲରେ ଝାମୁଳା ରୋଗ ଦମନ ସକାଶେ ହେକ୍ଟର ପ୍ରତି 750 ଗ୍ରାମ କାର୍ବେଣ୍ଡାଜିମ୍ ଗଛର ମୂଳ ଅଂଶରେ ପ୍ରୟୋଗ କରନ୍ତୁ। ପତ୍ର ଚିତା ରୋଗ ଦମନ ପାଇଁ ହେକ୍ଟର ପ୍ରତି 2000 ଗ୍ରାମ ମାଙ୍କୋଜେବ୍, 500 ଗ୍ରାମ କାର୍ବେଣ୍ଡାଜିମ୍ ବା ଥାୟୋଫେନେଟ୍ ମିଥାଇଲ୍ 500 ମିଲିଲିଟର 500 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ।
0: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଆଦି ଜିଲ୍ଲାମାନଙ୍କର ଗୋଟିଏ ଦୁଇଟି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗର ସୂଚନା।

ସଂସ୍କୃତରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ।

ସକାଳ 7:25 ସୂଚନା ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା ସୁଗମ ସଙ୍ଗୀତ ସକାଳ 7:55 ଗୀତାଞ୍ଜଳି ସକାଳ 8:15 ଏବଂ ସକାଳ 8:35 ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକରୁ ସକାଳ 8:30।

ଲୋକସଙ୍ଗୀତର କାର୍ଯ୍ୟକ୍ରମ ଚହଲାରେ ଓଡ଼ିଶୀ କୀର୍ତ୍ତନ ପ୍ରଚାର କରିବୁ ଦିନ ବାରଟାରେ। ପରିବେଷଣ କରିବେ ଶିଳ୍ପୀ ପୁରୁଷୋତ୍ତମ ପଲେ ଏବଂ ସାଥୀ କଳାକାର। ଦିନ 1:20 କାର୍ଯ୍ୟକ୍ରମ ମହିଳା ମହଲ। ଅପରାହ୍ନ 5:30 ଏନ୍ସିଆର୍ଟି ପ୍ରାୟୋଜିତ କାର୍ଯ୍ୟକ୍ରମ।

ସନ୍ଧ୍ୟା 6ଟାରେ ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକରୁ। ଭକ୍ତିଗୀତ ସନ୍ଧ୍ୟା 6:05 ସନ୍ଧ୍ୟା 6:15 ସୁଗମ ସଙ୍ଗୀତ, ରାତି 7ଟାରେ ଆଦିବାସୀ ସଙ୍ଗୀତ କ୍ରମରେ କଲ୍ହ ଗୀତ ପରିବେଷଣ କରିବେ ଶିଳ୍ପୀ ଜଗାଜର ଏବଂ ସାଥୀ କଳାକାର। ଚାଷୀ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ ରାତି 7:30। ଓଡ଼ିଆ କଥାଚିତ୍ରର ଗୀତ ରାତି 8ଟାରେ। ପରିବାର କଲ୍ୟାଣ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ସମ୍ପଦ ରାତି 8:30। ରାତି 8:40 ଗୀତ ଅତୀତ। ସୁଗମ ସଙ୍ଗୀତ ରାତି 10:20। ଏକକ କଥାଚିତ୍ର କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ରର ଗୀତ ରାତି 10:30। ଶ୍ରୋତାବନ୍ଧୁ, ଏଥିରେ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
0: ସବୁରି ଭାଷାରେ କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ରାଜ୍ୟ ବିଧାନସଭାର ସପ୍ତମ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନ 11:30ଟାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ବାଚସ୍ପତି ସୁରୁଖୁରୁରେ ଗୃହ ପରିଚାଳନା ନେଇ ଉଭୟ ସରକାରୀ ଓ ବିରୋଧୀ ଦଳଙ୍କ ସହାୟତା ଲୋଡ଼ିବେ। ଅଧିବେଶନ ସମୟରେ 8ଟି ସରକାରୀ ଏବଂ ଗୋଟିଏ ବେସରକାରୀ କାର୍ଯ୍ୟଦିବସକୁ ମିଶାଇ ମୋଟ 9ଟି କାର୍ଯ୍ୟଦିବସ ରହିବ। ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ସମ୍ପର୍କିତ ଚୂଡ଼ାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଅପରାହ୍ନରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିବେ। ରାଜ୍ୟରେ କ୍ରୀଡ଼ା ଭିଭିଭୂମିକୁ ସୁଦୃଢ଼ କରିବା ନେଇ ସରକାର ସମସ୍ତ 314ଟି ବ୍ଲକରେ 4,124 କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଷ୍ଟାଡିୟମ୍ ନିର୍ମାଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କଟକ ବାରବାଟୀ ଷ୍ଟାଡିୟମ୍ରେ ଓଡ଼ିଶା ଟି20 ସିଏମ୍ ଟ୍ରଫିର ଦ୍ୱିତୀୟ ସଂସ୍କରଣକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଭୁବନେଶ୍ୱର ଗୋଠପାଟଣାଠାରେ ଏକ ହାଇଟେକ୍ ସ୍ପୋର୍ଟସ୍ କମ୍ପ୍ଲେକ୍ସ ପ୍ରତିଷ୍ଠା କରାଯିବ। ବାରବାଟୀ ଷ୍ଟାଡିୟମ୍ ସମ୍ପୂର୍ଣ୍ଣ ନବୀକରଣ କରାଯାଇ ଏହାକୁ ଦେଶର ଶ୍ରେଷ୍ଠ କ୍ରୀଡ଼ାସ୍ଥଳୀରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି। ଗତକାଲି ଉଦ୍ଘାଟନୀ ମ୍ୟାଚ୍ରେ ସମ୍ବଲପୁର ୱାରିୟର୍ସ କଟକ ପାନ୍ଥର୍ସକୁ 9 ରନ୍ରେ ପରାସ୍ତ କରିଛି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଏପର୍ଯ୍ୟନ୍ତ 2,43,935 ଜଣ କିଶୋରୀଙ୍କୁ ଏଚ୍ପିଭି ଟିକା ପ୍ରଦାନ କରାଯାଇଛି। ଗର୍ଭାଶୟ ଗ୍ରୀବା କର୍କଟକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି। ଏପର୍ଯ୍ୟନ୍ତ ଧାର୍ଯ୍ୟ ଲକ୍ଷ୍ୟର 82.5% ଟିକାକରଣ ହୋଇସାରିଛି। ଗଜପତି ଜିଲ୍ଲାରେ ଧାର୍ଯ୍ୟ ଲକ୍ଷ୍ୟଠାରୁ 21% ଅଧିକ ଟିକାକରଣ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଉତ୍ତର ଆଣ୍ଡାମାନ ସାଗର ଏବଂ ତତ୍ସଲଗ୍ନ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହା ଘନୀଭୂତ ହୋଇ ଆଜି ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବା ସହ ପରେ ଗଭୀର ଅବପାତର ରୂପ ନେଇ ଆସନ୍ତା ବୁଧବାର ସୁଦ୍ଧା ଉତ୍ତରପ୍ରଦେଶ, ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି। ଲଘୁଚାପର ପ୍ରଭାବରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। 24 ଘଣ୍ଟା ମଧ୍ୟରେ 8ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହ 11ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: 21 ତାରିଖ ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। 22 ତାରିଖ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତ ହେବାର ସମ୍ଭାବନା ରହିଛି। 24 ଘଣ୍ଟା ପାଇଁ ରାଜ୍ୟରେ କିଛି ସ୍ଥାନରେ ହାଲକା ମଧ୍ୟମ ବର୍ଷା ରହିବ। ତା ସହିତ ଆମର ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
0: ସମ୍ଭାବ୍ୟ ପ୍ରବଳ ବର୍ଷା ଏବଂ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ ପ୍ରସ୍ତୁତିର ସମୀକ୍ଷା କରିବା ସହ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲିଠାରେ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ସଚେତନ ପଦଯାତ୍ରା ସ୍ଥାନୀୟ ଅଞ୍ଚଳ ପରିକ୍ରମା କରିବା ସହ ବୈତରଣୀ ନଦୀ ଘାଟରେ ସାଗର ଆଳତୀ ସହ ସମ୍ପନ୍ନ ହୋଇଛି। ସେବା ସଂକଳ୍ପ ଅଭିଯାନ ଅଧୀନରେ ମାଲକାନଗିରି ଜିଲ୍ଲାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମଗୁଡ଼ିକର ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ମାସ 17 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଭିଯାନ ଅଧୀନରେ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ ସମ୍ପର୍କରେ ଆଲୋଚନା ହୋଇଛି। ମାଲକାନଗିରି ଜିଲ୍ଲାରେ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ ଅଧୀନରେ ସାକ୍ଷରତା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ପ୍ରାୟ 1,139ଟି କେନ୍ଦ୍ରରେ 50,647 ଜଣ ପରୀକ୍ଷା ଦେଇଛନ୍ତି। କଟକରେ ଗତକାଲି ଚଳିତ ବର୍ଷର ପ୍ରଥମ ପର୍ଯ୍ୟାୟ ଗଣେଶ ଭସାଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ 430 ମୂର୍ତ୍ତି ବିସର୍ଜନ ହୋଇଥିବା କମିଶନରେଟ୍ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ରବିବାର ଦ୍ୱିତୀୟ ପର୍ଯ୍ୟାୟ ଭସାଣ ଅନୁଷ୍ଠିତ ହେବ। ବାର୍ଦ୍ଧକ୍ୟରେ ଦେଖାଦେଉଥିବା ସ୍ମୃତିକ୍ଷୟ ବା ଅଲଜାଇମର୍ସ ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱ ଅଲଜାଇମର୍ସ ଦିବସ ପାଳନ କରାଯାଉଛି। ଶୀଘ୍ର ଜାଣିଲେ ତ୍ୱରିତ ପଦକ୍ଷେପ ନେଇପାରିବେ, ଡିମେନ୍ସିଆର ଚିହ୍ନଟ ଅତ୍ୟନ୍ତ ଜରୁରୀ ବାର୍ତ୍ତା ନେଇ ଚଳିତ ବର୍ଷ ଏହି ଦିବସ ପାଳନ କରାଯାଉଛି। ଭାରତରେ ଚିହ୍ନଟ ହୋଇଥିବା 88 ଲକ୍ଷରୁ ଅଧିକ ଡିମେନ୍ସିଆ ପୀଡ଼ିତ ରୋଗୀଙ୍କ ମଧ୍ୟରୁ ପ୍ରାୟ 70% ଅଲଜାଇମର୍ସ ରୋଗରେ ପୀଡ଼ିତ ବୋଲି ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆରେ ଚତୁର୍ଥ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଛି। ଆସନ୍ତା ମାସ 9 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ 69ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣନ୍ତୁ, ଅଲଜାଇମର ରୋଗ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଶାରଦା ପ୍ରସନ୍ନ ସ୍ୱାଇଁ।
3: ଆଜି ସେପ୍ଟେମ୍ବର ମାସ 21 ତାରିଖ, ଆଜିର ଦିନକୁ ସାରା ବିଶ୍ୱରେ ଆଲଜିମର୍ସ ଦିବସ ରୂପେ ପାଳନ କରାଯାଉଛି। ଆସନ୍ତୁ ଆଲୋଚନା କରିବା ଆଲଜିମର୍ସ ରୋଗ ବା ଡିମେନ୍ସିଆ ରୋଗ କ'ଣ। ବାର୍ଦ୍ଧକ୍ୟ ଅବସ୍ଥା ଆରମ୍ଭ ହେଲେ ମଣିଷର ମସ୍ତିଷ୍କରେ ଥିବା ସ୍ନାୟୁକୋଷର ଅବକ୍ଷୟ ଘଟିଥାଏ, ଯାହାର ପରବର୍ତ୍ତୀ ଅବସ୍ଥାରେ ଆଉ ପୁନର୍ଜନ୍ମ ହୋଇନଥାଏ। ଏହି ଅବକ୍ଷୟର ପ୍ରଭାବରେ ମଣିଷର ଭାବନା, କାମ କରିବାର ଶକ୍ତି, ସ୍ମରଣ ଶକ୍ତିର ମାତ୍ରା ଆସ୍ତେ ଆସ୍ତେ ହ୍ରାସ ପାଇ ମଣିଷ ନୀତିଦିନିଆ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଘଟିଥାଏ। ତେଣୁ ପ୍ରଥମେ ଏହି ରୋଗ ଆରମ୍ଭ ହେଲେ ବାର୍ଦ୍ଧକ୍ୟ ଅବସ୍ଥାରେ ବ୍ୟକ୍ତି ଜଣଙ୍କ ନିଜର ନୀତିଦିନିଆ କର୍ମଶୈଳୀରେ ଛୋଟ ଛୋଟ ଜିନିଷ ଭୁଲିବାକୁ ଲାଗେ। ଏହି ଭୁଲିଯିବା ସହିତ ନିଜର କଥା କହିବାର ଶୈଳୀରେ ପରିବର୍ତ୍ତନ, ଆଗରୁ ଚିହ୍ନିଥିବା ଦ୍ରବ୍ୟକୁ ଜାଣି ନପାରିବା, ପୂର୍ବରୁ ସ୍ୱୟଂସମ୍ପୂର୍ଣ୍ଣ ଭାବେ କରୁଥିବା ନିଜର ନିତ୍ୟକର୍ମକୁ ଠିକ୍ ଭାବେ ତୁଲାଇ ନପାରିବା, ନିଜର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଗୋଟିଏ ସ୍ଥାନରେ ରଖି ଭୁଲିଯାଇ ଅନ୍ୟ ସ୍ଥାନରେ ଖୋଜିବା, ସମୟ ସମୟରେ ରହୁଥିବା ସ୍ଥାନକୁ ଜାଣି ନପାରିବା, ପୂର୍ବରୁ କରୁଥିବା କାର୍ଯ୍ୟରେ ଠିକ୍ ଭାବେ ସିଦ୍ଧାନ୍ତ ନେଇ ନପାରିବା, ନିଜର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ଭୁଲ ଜାଗାରେ ଥୋଇବା, ଚଲାବୁଲା କରିବାରେ ଅସୁବିଧା ହେବା ଇତ୍ୟାଦି ଲକ୍ଷଣ ଆରମ୍ଭ ହୋଇଥାଏ। ଏହି ଲକ୍ଷଣଗୁଡ଼ିକ ସାଧାରଣତଃ ଆସ୍ତେ ଆସ୍ତେ ଆରମ୍ଭ ହୋଇ ବାର୍ଦ୍ଧକ୍ୟ ଅବସ୍ଥାରେ ମଣିଷର ବ୍ୟକ୍ତିତ୍ୱରେ ପରିବର୍ତ୍ତନ କରିଥାଏ। ଏହି ରୋଗ ଆରମ୍ଭ ହେଲେ ବ୍ୟକ୍ତିତ୍ୱର ପରିବର୍ତ୍ତନ ହେବା ସହିତ କାମ କରିବାର ଇଚ୍ଛା ନହେବା, ନିଜର ମନ ପରିବର୍ତ୍ତନ ହେବା ଯଥା ମାନସିକ ବିଷାଦ, ନିଦ୍ରାହୀନତା ଆଦି ମାନସିକ ରୋଗରେ ରୋଗୀ ଆକ୍ରାନ୍ତ ହୋଇଥାଏ। ଏହି ଲକ୍ଷଣମାନ ଆରମ୍ଭ ହେଲେ ଆମ ବ୍ୟକ୍ତି ଜଣଙ୍କୁ ଡିମେନ୍ସିଆ ବା ବୃଦ୍ଧିବଂଶ ରୋଗ ହୋଇଛି ବୋଲି କହିଥାଉ। ଭୁଲିଯିବା ବା ଛୋଟ ଛୋଟ କଥାକୁ ମନେ ରଖିବା ଏହି ରୋଗର ପ୍ରାଥମିକ ଲକ୍ଷଣ ହୋଇଥିବାରୁ ରୋଗ ଆରମ୍ଭ ହେଲେ ନିଜେ ରୋଗୀ ଏହି ଲକ୍ଷଣଗୁଡ଼ିକୁ ନେଇ ଡାକ୍ତରଙ୍କ ପାଖକୁ ଯାଇନଥାଏ। ତେଣୁ ଘରେ ରହୁଥିବା ପରିବାରର ସମ୍ପର୍କୀୟ ବ୍ୟକ୍ତିମାନେ ବୟସ୍କ ଲୋକମାନଙ୍କର ଏହି ଲକ୍ଷଣ ଦେଖିବା ମାତ୍ରେ ମାନସିକ ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିବା ଦରକାର। ଏହି ରୋଗ ସାଧାରଣ ଭାବେ ମଣିଷକୁ 60ରୁ 65 ବର୍ଷ ପରେ ଆକ୍ରାନ୍ତ କରିଥାଏ। ଏହି ରୋଗ ଚିକିତ୍ସାରେ ପରିବାରର ଭୂମିକା ଶତକଡ଼ା 70% ହୋଇଥିବା ବେଳେ ଡାକ୍ତରଙ୍କ ଭୂମିକା ଶତକଡ଼ା 20ରୁ 30% ହୋଇଥାଏ। ନିଜର ନୀତିଦିନିଆ ଜୀବନରେ କେତେକ ସାଧାରଣ ରୋଗକୁ ଯଥା ଉଚ୍ଚ ରକ୍ତଚାପ, ଡାଇବେଟିସ୍, ମେଦବୃଦ୍ଧି, ନିଶାଜନିତ ଶାରୀରିକ ତଥା ମାନସିକ ସମସ୍ୟା ଓ ଶାରୀରିକ ପରିଶ୍ରମ କରୁନଥିବା ବ୍ୟକ୍ତିମାନେ ସାଧାରଣ ଭାବେ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ବୟସ ବଢ଼ିବା ମାତ୍ରେ ପ୍ରତ୍ୟେକ ବ୍ୟକ୍ତି ଯଦି ଏହିସବୁ ସମସ୍ୟାକୁ ନିରାକରଣ କରିପାରିବ ତେବେ ସେ 60ରୁ 70% କ୍ଷେତ୍ରରେ ଡିମେନ୍ସିଆ ରୋଗକୁ ପ୍ରତିରୋଧ କରିପାରିବ। ତେଣୁ 40ରୁ 45 ବର୍ଷ ପରେ କମ୍ ଶର୍କରା ଜାତୀୟ ଖାଦ୍ୟ ଖାଇବା, ମାସେ କିମ୍ବା 2 ମାସରେ ଥରେ ନିଜର ରକ୍ତଚାପକୁ ପରୀକ୍ଷା କରିବା, ଧୂମପାନ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟଠାରୁ ଦୂରରେ ରହିବା ଓ ପ୍ରତିଦିନ ଖାଲି ପେଟରେ 1/2 ରୁ 1.5 ଘଣ୍ଟା ଚାଲିବା କିମ୍ବା କିଛି ଶାରୀରିକ ପରିଶ୍ରମ କରିବା ଦ୍ୱାରା ଏହି ରୋଗ ଆରମ୍ଭ ହେବାର ସମୟକୁ ଆମେ ଅନେକ ଦିନ ପର୍ଯ୍ୟନ୍ତ ବନ୍ଦ କରିଦେଇପାରିବା। ଶାରୀରିକ ପରିଶ୍ରମ ଓ ସକାଳେ ସନ୍ଧ୍ୟାରେ ଖାଲି ପେଟରେ ଚାଲିବା ଏହି ରୋଗର ମାତ୍ରାକୁ ଅନେକାଂଶରେ କମାଇ ଦେଇଥାଏ। ପରିବାରର ଲୋକ ଡାକ୍ତରଙ୍କଠାରୁ ପରାମର୍ଶ ନେବା ପରେ ରୋଗୀକୁ ସବୁଦିନେ 2 ବେଳା ଚଲେଇବା, ରୋଗୀ ସହିତ ଖୁସିବାସି ହୋଇ କଥାବାର୍ତ୍ତା କରିବା, ରୋଗୀ ଭୁଲ କଲେ ତା ଉପରେ ନରାଗି ଭୁଲ ସୁଧାରି ନେବା, ରୋଗୀଟି ନିତ୍ୟକର୍ମ କଲାବେଳେ କିଛି ଜିନିଷ ଖୋଜି ନ ପାଇଲେ ତାକୁ ସାହାଯ୍ୟ କରିବା ଇତ୍ୟାଦି ଚିକିତ୍ସାର ମୁଖ୍ୟ ମାଧ୍ୟମ ହୋଇଥାଏ। ସାଧାରଣ ଭାବେ ଏହି ରୋଗରେ ଚଲାଚଲି କଲାବେଳେ ନିଜର ଭାରସାମ୍ୟ ଠିକ୍ ରହୁନଥିବାରୁ ରୋଗୀକୁ ସବୁଦିନେ ସକାଳେ ଓ ସନ୍ଧ୍ୟାବେଳେ 2 ଥର ବାହାରେ ରୋଗୀର ସାମର୍ଥ୍ୟ ଅନୁସାରେ ଚଲାଇବା ଦ୍ୱାରା ତା'ର ମାଂସପେଶୀ ଶକ୍ତ ହେବା ସହିତ ଶାରୀରିକ ଅକ୍ଷମତା ଦୂର ହୋଇଥାଏ। ରୋଗୀକୁ ସବୁବେଳେ ସୁଷମ ଓ ତାଜା ଖାଦ୍ୟ ଖାଇବାକୁ ଦିଅନ୍ତୁ। ଘରେ ଥିବା ସମୟରେ କିଛି ନା କିଛି ଜିନିଷ ରୋଗୀ ସହିତ ଆଲୋଚନା କଲେ ରୋଗୀର ମନେ ରଖିବା ଶକ୍ତି ବୃଦ୍ଧି ପାଇଥାଏ। ତେଣୁ ଏହି ରୋଗ ଚିକିତ୍ସା ସହିତ ଅନ୍ୟାନ୍ୟ ରୋଗର ଚିକିତ୍ସା କଲେ ରୋଗର ମାତ୍ରା ଅନେକାଂଶରେ କମିଯାଇଥାଏ। ରୋଗୀକୁ

ଭିନ୍ନ ସ୍ଥାନକୁ ନେଇ ବୁଲେଇବା, ଭିନ୍ନ ଭିନ୍ନ ଲୋକଙ୍କ ସହିତ ସାକ୍ଷାତ କରାଇ ଭିନ୍ନ ଭିନ୍ନ ବିଷୟରେ ଆଲୋଚନା କଲେ ତାର ଜୀବନ ଧାରଣର ମାନରେ ଉନ୍ନତି ଘଟିଥାଏ। ସାଧାରଣ ଭାବେ ରୋଗୀକୁ ସବୁବେଳେ ତାର ନିଜର ପ୍ରିୟ ପରିଜନ ଯେଉଁମାନଙ୍କୁ ସେ ପୂର୍ବରୁ ଜାଣନ୍ତି ସେମାନଙ୍କ ସହିତ ସାକ୍ଷାତ କରିବାକୁ ଦିଅନ୍ତୁ, ଯାହାଦ୍ୱାରା ତାର ସ୍ମୃତିଶକ୍ତି ଆସ୍ତେ ଆସ୍ତେ ବୃଦ୍ଧି ପାଇଥାଏ। ରୋଗୀକୁ ସବୁବେଳେ ଗୀତ ଶୁଣିବା, ଖୁସି ଗପ କରିବା, ମଜା ମଜା କଥା କହିବା, ବାଦ୍ୟଯନ୍ତ୍ର ଶୁଣାଇବା ଇତ୍ୟାଦି କାର୍ଯ୍ୟ କଲେ ରୋଗୀର ମସ୍ତିଷ୍କରେ ଯେଉଁ କମ୍ପନ ସୃଷ୍ଟି ହୁଏ ତାହା ରୋଗୀର

0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଆଜିଠାରୁ ତିନିଦିନିଆ ଗୁଜରାଟ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ହର୍ମୁଜ ପ୍ରଣାଳୀ ଖୋଲିବା ନେଇ ଇରାନ ସମସ୍ୟାର ସମାଧାନ ନ କଲେ ବଡ଼ ଧରଣର ପଦକ୍ଷେପ ନିଆଯିବ କହିଲେ ଆମେରିକା ରାଷ୍ଟ୍ରପତି। ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଗତକାଲି ଦୁଇଟି ରୌପ୍ୟ ପଦକ ହାସଲ କଲା ଭାରତ ଏବଂ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାରେ ଆସନ୍ତା ତିନିଦିନ ପର୍ଯ୍ୟନ୍ତ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ଗୁଜରାଟ ଗସ୍ତରେ ଯିବେ। କେବାଡ଼ିଆସ୍ଥିତ ଏକତାନଗରରେ ଅନୁଷ୍ଠିତ ହେବାକୁ ଥିବା 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମହୋତ୍ସବରେ ରାଷ୍ଟ୍ରପତି ଅଧ୍ୟକ୍ଷତା କରିବେ। ଆସନ୍ତା ବୁଧବାର ଦିନ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଭଦୋଦରାସ୍ଥିତ ମହାରାଜ ସାୟାଜୀ ରାଓ ବିଶ୍ୱବିଦ୍ୟାଳୟର 75ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଭଦୋଦରାଠାରେ ରାଷ୍ଟ୍ରପତି ବ୍ରହ୍ମକୁମାରୀ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ କରିବେ। ରାଷ୍ଟ୍ରପତି ବିକଶିତ ଭାରତ ଲାଗି ଯୁବପିଢ଼ି ଶୀର୍ଷକ ଏକ ଅଭିଯାନ ମଧ୍ୟ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଦିନକୁ ଦିନ ପ୍ରାକୃତିକ ବିପର୍ଯ୍ୟୟ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଦୂର କରିବା ନିମନ୍ତେ ବିଶ୍ୱସ୍ତରୀୟ ସହଯୋଗର ଆବଶ୍ୟକତା ରହିଛି। ଗତକାଲି ନୂଆଦିଲ୍ଲୀରେ ପରିବେଶ ଏବଂ ଜଳବାୟୁ ଗତିଶୀଳତା ଶୀର୍ଷକ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀରେ ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି, ଜଳବାୟୁ ସମ୍ପର୍କିତ ବିପଦ ଗୁରୁତର ହେବାରେ ଲାଗିଛି। ପରିବେଶଜନିତ ବିପଦର ମୁକାବିଲା ପାଇଁ ସ୍ଥାନୀୟ, ଆଞ୍ଚଳିକ ଏବଂ ବିଶ୍ୱସ୍ତରରେ ସହଯୋଗ ସୁଦୃଢ଼ କରିବାର ଆବଶ୍ୟକତା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ପ୍ରଦାନ କରିଛନ୍ତି।
1: हाल के समय में हुई अनेक प्राकृतिक आपदाओं ने यह स्पष्ट किया है कि क्लाइमेट इम्पैक्ट को कम करने के लिए सशक्त क्लाइमेट एक्शन करना आवश्यक है। विश्व का वैज्ञानिक समुदाय चेतावनी दे रहे हैं कि क्लाइमेट रिस्क बहुत गंभीर हो चुका है। इनकी यथासंभव रोकथाम और सामना करने के लिए स्थानीय, क्षेत्रीय और वैश्विक सभी स्तर पर स्टेक होल्डर्स के बीच सक्रिय सहयोग की सुदृढ़ आवश्यकता है।
0: ରାଷ୍ଟ୍ରପତି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜଳ ଉପଲବ୍ଧତା, ଜୈବ ବିବିଧତା ଏବଂ ମୃତ୍ତିକା ସମ୍ବଳ ଉପରେ ଅଧିକ ପ୍ରଭାବ ପଡ଼ୁଥିବା କହିଛନ୍ତି। ନ୍ୟୁୟର୍କରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ସାଧାରଣ ସଭାର 81ତମ ଅଧିବେଶନରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେବେ। ଆସନ୍ତା 26 ତାରିଖ ସକାଳ ସମୟରେ ନ୍ୟୁୟର୍କରେ ଏହି ଅଧିବେଶନରେ ଡକ୍ଟର ଜୟଶଙ୍କର ସାଧାରଣ ସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତକାଳରେ ଡକ୍ଟର ଜୟଶଙ୍କର ବିଭିନ୍ନ ଦେଶର ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ବୋଲି ଜଣାପଡ଼ିଛି। ସେବା ଓ ସୁଶାସନର ଦୂରଦୃଷ୍ଟି ଦ୍ୱାରା ପରିଚାଳିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର 2047 ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ ଦିଗରେ ନିରନ୍ତର କାର୍ଯ୍ୟ କରୁଛନ୍ତି। ଅନ୍ତର୍ଭୁକ୍ତିମୂଳକ ବିକାଶ ଏବଂ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ସମର୍ପିତ ଭାବନା ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଆସନ୍ତୁ ସେବା ସଂକଳ୍ପ ଅଭିଯାନରେ ଜାଣିବା କିଭଳି ପିଏମ୍ କିଷାନ ଯୋଜନା କୃଷି ଓ କୃଷକଙ୍କ କଲ୍ୟାଣ ଦିଗରେ ବରଦାନ ସାବ୍ୟସ୍ତ ହୋଇଛି। 2018 ଡିସେମ୍ବର 1 ଆରମ୍ଭ ହୋଇଥିବା ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଜରିଆରେ ସରକାର କୃଷକମାନଙ୍କ ବହୁବିଧ କଲ୍ୟାଣ ନିମନ୍ତେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, କ୍ଷୁଦ୍ର କୃଷକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଏହି ଯୋଜନା ଅଧୀନରେ ପନିପରିବା ଚାଷଠାରୁ ଆରମ୍ଭ କରି ପଶୁପାଳନ ନିମନ୍ତେ ସହାୟତା ଯୋଗାଇ ଦେଉଛନ୍ତି। ଦେଶର 9,84,65,646 ଜଣ କୃଷକଙ୍କୁ ଗତ ଜୁନ୍ 20 ପ୍ରଧାନମନ୍ତ୍ରୀ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 23ତମ କିସ୍ତି ସ୍ୱରୂପ 18,880 ପ୍ରଦାନ କରିଛନ୍ତି। ଇତିମଧ୍ୟରେ ସରକାର ଏହି ଯୋଜନାର ଅବଧି 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ଯୋଜନାରେ ମହିଳା କୃଷକମାନଙ୍କୁ ମଧ୍ୟ ସହାୟତା ଯୋଗାଇ ଦିଆଯାଉଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଯୋଜନାରେ କୃଷକମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ବର୍ଷକୁ 3 କିସ୍ତିରେ 6,000 ଲେଖାଏଁ ପ୍ରଦାନ କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ ଯୁଦ୍ଧର ପରିଣତି ନେଇ ସେ ଚିନ୍ତା କରୁଛନ୍ତି ଏବଂ ଆଗାମୀ ଦିନରେ ବଡ଼ ଧରଣର ଘଟଣା ଘଟିବାକୁ ଯାଉଥିବା ସେ କହିଛନ୍ତି। ତେହେରାନ ମଧ୍ୟସ୍ଥି ଜରିଆରେ ହର୍ମୁଜ ପ୍ରଣାଳୀ ଖୋଲିବା ନେଇ ୱାଶିଂଟନକୁ କେତେକ ସର୍ତ୍ତ ସମ୍ପର୍କରେ ଅବଗତ କରାଇବା ପରେ ରାଷ୍ଟ୍ରପତି ଟ୍ରମ୍ପ ଏଭଳି ମନ୍ତବ୍ୟ ଦେଇଛନ୍ତି।

ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଚକେ। ସମୟ 7:25 ପ୍ରଚାର କରୁଛୁ ସୂଚନା ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା। ଉପସ୍ଥାପନାରେ ସତ୍ୟାନନ୍ଦ ସେଜପଡ଼ା ଏବଂ ଜୟଶ୍ରୀ ଦାସ। ସୂଚନା ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା।

0: ଯେଉଁଠି ଆମେ ପାଇବା ନର୍ମଦେଶ୍ୱର ମହାଦେବ ଏବଂ ମା ଜଗଦମ୍ମାଙ୍କର ଯୁଗଳ ବିଗ୍ରହ ସ୍ଥାପନ ହୋଇଛନ୍ତି। ଦ୍ୱିତୀୟକୁ ଯିବା, ସେଠାରେ ସିଦ୍ଧି ବିନାୟକ ମହାରାଜ ଅଛନ୍ତି, ତାଙ୍କ ସହିତ ତାଙ୍କର ଚଳନ୍ତି ପ୍ରତିମା। ଏବଂ ସୁଦୂର ମହାରାଷ୍ଟ୍ରରୁ ସିଦ୍ଧି ବିନାୟକ ମନ୍ଦିରରୁ ଏବେ ପ୍ରାପ୍ତ ହୋଇଛନ୍ତି ଭଗବାନ ସିଦ୍ଧି ବିନାୟକ ସ୍ୱୟଂ ମୂର୍ତ୍ତି, ଯିଏକି ବର୍ତ୍ତମାନ ବିରାଜମାନ କରିଛନ୍ତି ଆମର ମୁଖ୍ୟ ମନ୍ଦିର ମଧ୍ୟ ମନ୍ଦିରରେ। ତା ସହିତ ଅଛନ୍ତି ସିଦ୍ଧି ମହାବୀର, ଯାହାକୁ ଆମେ ସଙ୍କଟ ମୋଚନ ଭଗବାନ ହନୁମନ୍ତ ମହାରାଜ ବୋଲି କହୁଛନ୍ତି। ତ ଏଇଭଳି ତିନିଟି ମନ୍ଦିର କ୍ରମରେ ଅଛନ୍ତି। ପ୍ରଥମ ମନ୍ଦିରରେ ଭଗବାନ ଉମାଶଙ୍କର ପୂଜିତ, ଦ୍ୱିତୀୟ ମନ୍ଦିରରେ ସିଦ୍ଧି ବିନାୟକ ମହାରାଜ, ତୃତୀୟ ବିନରେ ସିଦ୍ଧି ମହାବୀର ଭଗବାନ ପୂଜା ହେଉଛନ୍ତି। ଏହା ସହିତ ପ୍ରତ୍ୟେକ ମନ୍ଦିରର ଉପରିସ୍ଥ ଭାଗରେ ସମ୍ମୁଖ ଭାଗରେ ନବଗ୍ରହ ବିଦ୍ୟମାନ। ଶଙ୍କର ଭଗବାନ ଉମାଶଙ୍କର ମନ୍ଦିର ମଧ୍ୟରେ ନବଗ୍ରହ ଅଛନ୍ତି, ତାଙ୍କର ସମ୍ମୁଖ ଦେବତା ସମ୍ମୁଖରେ ଅଛନ୍ତି ତାଙ୍କର ନନ୍ଦୀ ମହାରାଜ, ପାର୍ଶ୍ୱସ୍ଥ ଦେବତା ସେମିତି ନନ୍ଦୀ ଭୃଙ୍ଗୀ ସର୍ପ ଇତ୍ୟାଦି ପାର୍ଶ୍ୱ ଦେବତାଙ୍କ ପରିବେଷ୍ଟିତ ଯଦି ଉମାଶଙ୍କର ଭଗବାନ ପୂଜା ପାଉଛନ୍ତି। ସେପରି ସିଦ୍ଧି ବିନାୟକ ମନ୍ଦିର ଯଦି ଆମେ ଦେଖିବା, ତାଙ୍କର ଉପରିସ୍ଥ ସମ୍ମୁଖ ଭାଗରୁ ଉପରିସ୍ଥ ଭାଗରେ ଅଛନ୍ତି ନବଗ୍ରହ ଦେବତା, ସମ୍ମୁଖରେ ଅଛନ୍ତି ମୂଷିକ ବାହନ ମହାରାଜ ଏବଂ ରିଦ୍ଧି ସିଦ୍ଧି ସହିତ ସେ ତାଙ୍କର ପରିବାରକୁ ନେଇକି ସେଠି ପୂଜା ପାଉଛନ୍ତି। ତୃତୀୟ ମନ୍ଦିରକୁ ଯଦି ଯିବା, ସେଠି ଭଗବାନ ସଙ୍କଟ ମୋଚନ, ଆମେ ସମସ୍ତେ ଜାଣିଛେ ତାଙ୍କର ତ କୌଣସି ବାହନ ନାହାନ୍ତି, ତ କେହି କେହି ମତ ଦିଅନ୍ତି ଯେ ତାଙ୍କର ପବନ ହେଉଛି ବାହନ ବୋଲି, ତେବେ ପବନ ସର୍ବତ୍ର ଖୋଲା ବିଦ୍ୟମାନ ଅଛନ୍ତି, ତାଙ୍କର ପିତା ମଧ୍ୟ ପବନ, ତେଣୁ ସେଇ ନ୍ୟାୟରେ ତାଙ୍କ ସମ୍ମୁଖ ଭାବରେ ଯଦି ଅଦୃଶ୍ୟମାନ ରୂପରେ ପବନଜୀ ବିରାଜମାନ କରିଛନ୍ତି, ପାର୍ଶ୍ୱସ୍ଥ ଦେବତାଙ୍କ ସହିତ ସେ ମଧ୍ୟ ସେଠି ପୂଜା ପାଉଛନ୍ତି। ମନ୍ଦିର ପରିକ୍ରମା ପାଇଁ ସୁନ୍ଦର ପ୍ରଶସ୍ତ ମାର୍ଗ ପ୍ରସ୍ତୁତ କରାଯାଇଛି, ମନ୍ଦିରକୁ ସୁନ୍ଦର ଭାବରେ ଆଲୋକିତ କରାଯାଇଛି, ବୃକ୍ଷରୋପଣ କରାଯାଇଛି, ତାକୁ ଧ୍ୟାନ ଦିଆଯାଇଛି ଯେ ସୁନ୍ଦର ଭାବରେ କେମିତି ବୃକ୍ଷ ହୋଇପାରିବ। ଆଉ ତାପରେ ମନ୍ଦିରର ପରିବେଶ ବାତାନୁକୂଳିତ ଅଛି। ଆଉ ସବୁଠୁ ବଡ଼ କଥା ହେଉଛି ଏଇ ଯେଉଁ ମନ୍ଦିରର କାରୁକାର୍ଯ୍ୟ ବା କାର୍ଯ୍ୟଶୈଳୀ, ଆପଣ ଯଦି କେତେବେଳେ ଆସନ୍ତୁ ଦେଖିବେ, ସମ୍ପୂର୍ଣ୍ଣ ଶ୍ୱେତ ମନ୍ଦିର, ଶ୍ୱେତାଙ୍ଗମ ଶ୍ୱେତ ରୂପମ ଗଣପତିଙ୍କର ଗୋଟେ ସ୍ତୋତ୍ର ଅଛି, ସେ ସ୍ତୋତ୍ରକୁ ବୋଧେ ପ୍ରଭୁ ଏଠାରେ ପ୍ରମାଣିତ କରୁଛନ୍ତି। ସୁନ୍ଦର ପୁରା ସମ୍ପୂର୍ଣ୍ଣ ଧଳା ବିଗ୍ରହ, ଧଳା ମନ୍ଦିର, ତାପରେ ସୁନ୍ଦର ସୁନ୍ଦର ସୁନେଲି କାରୁକାର୍ଯ୍ୟ ରହିଛି, ପ୍ରଶସ୍ତ ସିଡ଼ି ରହିଛି ଦୁଇପଟେ, ଜଣେ ଯେଉଁ ଗୋଟେ ପଟରେ ପ୍ରବେଶ କରିବେ ଭଗବାନଙ୍କ ପରିକ୍ରମା ପାଇଁ ସୁନ୍ଦର ମାର୍ଗ ପ୍ରସ୍ତୁତ ଅଛି, ଏବଂ ଆର ପଟେ ଦେଇକି ସେମାନେ ନିଷ୍କାସିତ ବା ଉପରକୁ ଓହ୍ଲାଇ ପାରିବେ। ତେଣୁ ମନ୍ଦିରଟି ଦେଖିବା ପାଇଁ ଅତ୍ୟନ୍ତ ଭବ୍ୟ, କହିବାକୁ ଗଲେ ବର୍ତ୍ତମାନ କ୍ଷେତ୍ରରେ ଆମ୍ଭ ଜ୍ଞାତରେ ଖଣ୍ଡ ମୟୂରଭଞ୍ଜରେ ଏହା ସବୁଠୁ ସୁନ୍ଦର ଭାବରେ ତିଆରି ହୋଇଥିବା ଏକ ସୁନ୍ଦର ବିନାୟକ ମନ୍ଦିର। କେହି କେହି ତ କହନ୍ତି ଯେ ଓଡ଼ିଶାର ମଧ୍ୟ ଇଏ ସର୍ବବୃହତ ମନ୍ଦିର।
1: ତେବେ ଏଇ ଯେଉଁ ସିଦ୍ଧି ବିନାୟକ ମନ୍ଦିର ରହିଛି, ଏଇ ମନ୍ଦିରରେ ଆପଣ କୋଉ ମନ୍ତ୍ରରେ ସିଦ୍ଧି ବିନାୟକଙ୍କୁ ପୂଜା କରନ୍ତି?

ମହି ବସୁ ମମ ଆହମଜା ଦେହମଜା ଶିଖର ଭଦା ଇଏ ହେଉଛନ୍ତି ବୈଦିକ ମନ୍ତ୍ର। ଏହା ସହିତ ବୀଜ ମନ୍ତ୍ର ମଧ୍ୟ ଅଛି। ମନ୍ତ୍ର ଅନେକ ପ୍ରକାର ଯେହେତୁ ଥିବା ହେତୁ ସମସ୍ତ ମନ୍ତ୍ରକୁ ଆମେ ଏଠି ସମ୍ଭବ ନୁହଁ ଶ୍ରୋତା ବନ୍ଧୁମାନଙ୍କୁ ଶୁଣିବାରେ। ତ ଫିର୍ ବି ଆପଣମାନେ ଜାଣିଥାନ୍ତୁ ଇଏ ହେଉଛନ୍ତି ବୈଦିକ ମନ୍ତ୍ର। ବୈଦିକ ମନ୍ତ୍ର ସେଟା ବିଭିନ୍ନ ସମୟରେ ବିଭିନ୍ନ ମନ୍ତ୍ର ଆବଶ୍ୟକତା ହୁଏ। ପ୍ରାୟତଃ ଏହି ବୈଦିକ ମନ୍ତ୍ରରେ ଆମେ ପୂଜା କରୁଛନ୍ତି। ଏହା ସହିତ ଜପ କରିବେ ଓମ୍ ଗଙ୍ଗ ଗଣପତେ ନମ ଓମ୍ ଗଙ୍ଗ ଗଣପତେ ନମ ଏହି ମନ୍ତ୍ରରେ ଜପା ଇତ୍ୟାଦି କାର୍ଯ୍ୟ। ଏ ବର୍ଷ ଆମେ ସମସ୍ତେ ଜାଣିଛନ୍ତି ଭଗବାନ ବିନାୟକଙ୍କର ପ୍ରଥମ ଗଣପତି ଚତୁର୍ଥୀ ଉତ୍ସବ। ଆମେ ଗଣପତି ଉତ୍ସବର ପ୍ରତ୍ୟେକ ପାଳନ କରୁଛୁ। ଉତ୍ସବ ଏଥିପାଇଁ ଆପଣଙ୍କୁ କୁହାଯାଉଛି ଯେ ଏହା ହେଉଛି ଖାଲି ପୂଜା ନୁହେଁ, ତ୍ରିଦିନାତ୍ମକ ଯଜ୍ଞ, ପ୍ରସାଦ ସେବା, ତା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଏଠାରେ ପରିବେଷିତ ହେଉଛି। ଛୋଟ ପିଲାମାନଙ୍କ ପାଖରୁ ଆରମ୍ଭ କରିକି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଯାହା ଯାହା କରାଯାଇପାରେ ସେ ସମସ୍ତ ପ୍ରୋଗ୍ରାମ ପ୍ରତ୍ୟେକ ଦିନ ସନ୍ଧ୍ୟାବେଳେ ଆରମ୍ଭ ହେଉଛି। ଲୋକ ନୃତ୍ୟ ପାଖରୁ ଆରମ୍ଭ କରିକି ଆମ ମୟୂରଭଞ୍ଜର ପୁରାତନ ଛଉ, ତ ସହିତ ବିଭିନ୍ନ ପ୍ରକାର ଫୋକ୍ ଡ୍ୟାନ୍ସ, ଛୋଟ ଛୋଟ ପିଲାମାନଙ୍କ ଫ୍ୟାନ୍ସି ଡ୍ରେସ୍, ଏମିତି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଭଗବାନ ଗଣପତିଙ୍କ ଆଶୀର୍ବାଦ ସେ ସବୁ ସମ୍ପନ୍ନ ଚାଲିଛି। ଏ ବର୍ଷ ଗଣେଶ ଚତୁର୍ଥୀ ଉତ୍ସବ 14 ତାରିଖ ଆମେ ଆରମ୍ଭ କରିଥିଲେ। 14, 15, 16 ଆଜି ହେଉଛି ପୂର୍ଣ୍ଣାହୁତିରେ ଉଦ୍ଯାପନ ଦିବସ। ପ୍ରଥମ ଯେହେତୁ ଏ ବର୍ଷ ଗଣପତି ପୂଜା ସିଦ୍ଧି ବିନାୟକ ମନ୍ଦିରରେ, ତେଣୁ ଭବ୍ୟ ତାକୁ କରିବା ପାଇଁ ଯଥାସମ୍ଭବ ଆମେ ସମସ୍ତେ ଚେଷ୍ଟା କରିଛୁ। ଭକ୍ତମାନେ ଲାଗିଛନ୍ତି, ଦାତାକର୍ତ୍ତା ସମସ୍ତେ ଏକ ମନରେ, ଏକ ତନରେ, ଏକ ବିଚାରରେ ସମସ୍ତେ ଆଗେଇଛନ୍ତି। ସେଇପାଇଁ ବହୁତ ପରିମାଣରେ ଭକ୍ତମାନଙ୍କର ସମାଗମ ହେଉଛି। ସକାଳ ଅପେକ୍ଷା ସନ୍ଧ୍ୟାବେଳେ ବେଶୀ ଭକ୍ତ ଦର୍ଶନ କରୁଛନ୍ତି, ପ୍ରସାଦ ପାଉଛନ୍ତି, ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ଆନନ୍ଦ ନେଉଛନ୍ତି। ଏ ବର୍ଷ ବି ଏହି ପ୍ରୋଗ୍ରାମ କରାହେଇଛି। ଆସନ୍ତା ବର୍ଷକୁ ଆଉ କିଛି ଯୋଜନା ନୂଆ ହାତକୁ ନେବାର ଯୋଜନା ଅଛି। ଆଉ ଟିକେ କେମିତି ତାକୁ ବଡ଼ କରିବା, ଆଉ ଅଧିକ ଦିନ କେମିତି ବ୍ୟାପ୍ତ କରାଯାଇପାରିବ, ଏ ସମ୍ପର୍ଣ୍ଣ ମଧ୍ୟ ବ୍ୟବସ୍ଥା ଏବେଠୁ ଆମେ ଚିନ୍ତା କରିବା। ଆର ବର୍ଷକୁ ଯଦି ଗଣପତି ଚାହାନ୍ତି ହେଇପାରିବ। ଭକ୍ତମାନଙ୍କୁ ନିବେଦନ ଏହା କରିବି ଯେ ଆମେ ସମସ୍ତେ ଜାଣିଛନ୍ତି ବିଘ୍ନରାଜ ହେଉଛନ୍ତି ସର୍ବପ୍ରଥମ। ଯେକୌଣସି ମାଙ୍ଗଳିକ କାର୍ଯ୍ୟ କରନ୍ତୁ, ଗଣପତି ପୂଜା ବିନା ହେଇପାରିବ ନାହିଁ। ଅତ ଯେଉଁମାନେ ଗଣପତିଙ୍କୁ ଭଲ ପାଆନ୍ତି, ଯେଉଁମାନେ ଗଣନାଥଙ୍କୁ ପ୍ରାର୍ଥନା କରନ୍ତି, ଯେଉଁମାନେ ଗଣପତିଙ୍କୁ ଦେଖିବାକୁ ଚାହାନ୍ତି, ପୂଜିବାକୁ ଚାହାନ୍ତି, ଧ୍ୟାନ କରିବାକୁ ଚାହାନ୍ତି, ଆଉ ସିଦ୍ଧି ପାଇବାକୁ ଚାହାନ୍ତି, ସିଦ୍ଧି ଶବ୍ଦ ଏଥିପାଇଁ ମୁଁ କହୁଛି ଯେ ସବୁ କାର୍ଯ୍ୟର ସିଦ୍ଧିଦାତା ହେଉଛନ୍ତି ସିଦ୍ଧି ବିନାୟକ। ଆପଣ ମାଆକୁ ପୂଜା କରନ୍ତୁ, ବାପାଙ୍କୁ ପୂଜା କରନ୍ତୁ, ଯାହାକୁ ପୂଜା କରୁଛନ୍ତି, ବିନା ଗଣପତିରେ କିଛି ହେଇପାରିବ ନାହିଁ। କାରଣ ଏ ବୁଦ୍ଧିର ଭଗବାନ, ବୁଦ୍ଧି ତାଙ୍କରି ପାଖରୁ ଆସିବ ନା, ତ ସେଇ

0: ଭକ୍ତମାନଙ୍କୁ ନିବେଦନ, ଯେଉଁମାନେ ଗଣପତିଙ୍କୁ ପୂଜା କରିବାକୁ ଚାହୁଁଛନ୍ତି, ଯେକୌଣସି ପ୍ରକାରର ପୂଜା ଆପଣମାନେ କରିବାକୁ ଚାହୁଁଛନ୍ତି, ଯଥାସମ୍ଭବ ପଣ୍ଡିତ ମଣ୍ଡଳୀ ଏଠି ଅଛନ୍ତି, ବ୍ୟବସ୍ଥା କରାଯାଇପାରିବ। ଆପଣମାନେ ବହୁ ସଂଖ୍ୟାରେ ଭଗବାନ ଗଣପତିଙ୍କୁ ଦର୍ଶନ କରନ୍ତୁ, କୃପା ଲାଭ କରନ୍ତୁ, ନିଜର କାମନା ସିଦ୍ଧି କରନ୍ତୁ, ମନସ୍କାମନା ପୂର୍ଣ୍ଣ କରନ୍ତୁ। ଛୋଟ ପିଲାମାନଙ୍କ ପାଖରେ ପାଠପଢ଼ାଠାରୁ ଆରମ୍ଭ କରି ବିଭିନ୍ନ ବୁଦ୍ଧ ମହାଦଶା ଜନିତ ବିବାହ ବିଳମ୍ବ, କାମ କାର୍ଯ୍ୟରେ ବିଳମ୍ବ, ଯାବତୀୟ ବାଧା ଯେଉଁମାନେ ରହିଛି, ଜ୍ୟୋତିଷ ପାଠକୁ ଯଦି ଆପଣ ଦେଖିବେ, ଜ୍ୟୋତିଷ ପାଠରେ ଯାହା ଯାହା ବିଧିବିଧାନ ଗଣପତିଙ୍କ ପୂଜାରେ ଆପଣମାନେ କରାଯାଇପାରିବ, ତାହା ସମସ୍ତ ଏଠାରେ ନିର୍ବାହିତ କରାଯାଉଛି। ଆପଣମାନେ ତେଣୁ ଆପଣମାନେ ସେ ଲାଭ ମଧ୍ୟ ଏଠି ପାଇପାରିବେ। ନିର୍ଦ୍ୱନ୍ଦ୍ୱରେ ଯେକୌଣସି ସ୍ଥାନରୁ ଆପଣମାନେ ଆସିପାରିବେ, ଗଣପତି ପୂଜନ କରିପାରିବେ। କିନ୍ତୁ ସମୟ ନିର୍ଘଣ୍ଟ ମଧ୍ୟ ଆମେ କରୁଛେ, ଏବେ ଉତ୍ସବ ପାଇଁ ମନ୍ଦିର ଯଦିଓ ସବୁ ସମୟ ଖୋଲା ଅଛି, ଅନ୍ୟାନ୍ୟ ଦିନମାନଙ୍କରେ ସକାଳ ପାଖରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଏବଂ ପୁଣି ଅପରାହ୍ନ ପାଖରୁ ରାତି 8:30 ପର୍ଯ୍ୟନ୍ତ ପ୍ରାୟ ସମୟ ମନ୍ଦିର ଖୋଲା ରହୁଛି। ତ ସେହି ସମୟ ଭିତରେ ଆପଣମାନେ ଦର୍ଶନ କରିପାରିବେ। ଏହା ସହିତ ଏଠାରେ ମାଙ୍ଗଳିକ କାର୍ଯ୍ୟକ୍ରମ କରାଯାଉଛି, ବିବାହ ବ୍ରତ କର ଯେକୌଣସି କାର୍ଯ୍ୟକ୍ରମ କରିପାରିବେ, ପ୍ରସାଦ ପାଇପାରିବେ, ଆଉ ଭରପୁର ଭବ୍ୟ ମନ୍ଦିରରେ ଆପଣମାନେ ଶ୍ରଦ୍ଧା ଭକ୍ତି ସହିତ ଯୋଗ ଦିଅନ୍ତୁ। ସମସ୍ତଙ୍କୁ ପୁଣି ଥରେ ଶ୍ରୀ ସିଦ୍ଧି ବିନାୟକ ନମଃ, ଶ୍ରୀ ସିଦ୍ଧି ବିନାୟକ ନମଃ, ଶ୍ରୀ ସିଦ୍ଧି ବିନାୟକ ନମଃ। ବୋଲେ ଗଣପତି ଭଗବାନ କି ଜୟ।
1: ଦିବ୍ୟାନ କୁମାର ପଣ୍ଡା, ଆଜି ଆପଣ ବାରିପଦାର ସିଦ୍ଧି ବିନାୟକ ମନ୍ଦିର ସମ୍ପର୍କରେ କିଛି କହିଥିବାରୁ ଆପଣଙ୍କୁ ଆକାଶବାଣୀ ବାରିପଦା କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ।

0: ଆମ ପରିକ୍ରମା କାର୍ଯ୍ୟକ୍ରମ ଶୁଣି ଶ୍ରୋତା ଭାଇ ଓ ଭଉଣୀମାନେ ଚିଠି ଦେଇଛନ୍ତି, ଡେରି ନକରି ସବୁତକ ଚିଠି ପଢ଼।
1: ଏହି ଚିଠିଟି ଆସିଛି ବାଙ୍ଗିରିପୋଷି ବ୍ଲକ କେନ୍ଦୁମୁଣ୍ଡି ଗ୍ରାମରୁ। ଲେଖିଛନ୍ତି ବାପୁନି ଓ ତାଙ୍କ ପରିବାର ବର୍ଗ। ପରିକ୍ରମା ବିଭାଗର ପରିଚାଳକ ପରିଚାଳିକା ସତ୍ୟାନନ୍ଦ ଭାଇ ଓ ଜୟଶ୍ରୀ ଅପାଙ୍କୁ ଆମର ନମସ୍କାର।
0: ଆମର ମଧ୍ୟ ପ୍ରତି ନମସ୍କାର ଜାଣିବେ ବାପୁନ ଓ ଆପଣଙ୍କର ପରିବାର ବର୍ଗ।
1: ଆମେ ବାରିପଦା ଆକାଶବାଣୀର ନିୟମିତ

0: ଆଜି ତ ଆମ ପରିକ୍ରମା କାର୍ଯ୍ୟକ୍ରମର ସମୟ ଅବଧି ସରି ଆସିଲାଣି।
1: ଆମ କାର୍ଯ୍ୟକ୍ରମକୁ ଭଲ ପାଉଥିବା ଶ୍ରୋତା ଭାଇ ଭଉଣୀମାନଙ୍କୁ ଅନୁରୋଧ କରୁଛୁ, ନିଶ୍ଚିତ ଭାବରେ ପରିକ୍ରମା କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ ନିଜର ମତାମତ ରଖନ୍ତୁ। ଆମକୁ ମତାମତ ଦେବାର ଠିକଣା ହେଲା ପରିକ୍ରମା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 7577002।
0: ଏ ଠିକଣାରେ ଚିଠି ଦେବା ପାଇଁ ଆଦୌ ଭୁଲିବେନି। ଆମକୁ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇ ଆଜିର ପରିକ୍ରମା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ପୁଣି ଆସନ୍ତା ସୋମବାର ଠିକ୍ ସକାଳ 7:25 ରେ ସେତେବେଳେ ପର୍ଯ୍ୟନ୍ତ ଆମେ ରହୁଛୁ। ନମସ୍କାର।

ଶୁଣିଲେ ସୂଚନା ମୂର୍ଚ୍ଛନାର କାର୍ଯ୍ୟକ୍ରମ ପରିକ୍ରମା, ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ, ଗାଇଛନ୍ତି ଶିଳ୍ପୀ ଶେଖର ଘୋଷ।

ଶିଳ୍ପୀ ଶେଖର ଘୋଷଙ୍କ କଣ୍ଠରେ ଶୁଣିଲେ ସୁଗମ ସଙ୍ଗୀତ, କବି ପ୍ରସନ୍ନ ପାଟ୍ଟଶାଣୀଙ୍କ ରଚନା, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ସମୟ ସକାଳ 8:15 ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଗୀତାଞ୍ଜଳି। ଶ୍ରୋତାବନ୍ଧୁ, ସମ୍ପର୍କର ଆକାଶରେ ରାଗର ଖରା ଆଉ ଅଭିମାନର କଳା ବାଦଲ ନଥିଲେ ସେ ସମ୍ପର୍କ ଲାଗେ ରଙ୍ଗହୀନ। ଯେମିତିକି ଖାଦ୍ୟର ଲଙ୍କା ଆଉ ଖଟାର ଅଭାବରେ ଖାଦ୍ୟ ରୁଚେନା, ଠିକ୍ ସେମିତି ପ୍ରେମରେ ରାଗ ଆଉ ଅଭିମାନ। ଅଭିମାନିନୀ ପ୍ରିୟାର ଅମାନିଆ ମନ, କେତେବେଳେ କଳକଳ ଛଳଛଳ ତ କେବେ କେବେ ଚୁପଚାପ ନିରବ ନିଥାର।

ରାଗ ରୁଷା ଅଭିମାନ ବିରହ ମିଳନ ପ୍ରେମ ଏସବୁ ତ ଏକ ଏକ ଋତୁ। ଋତୁ ବଦଳିବା ଭଳି ମନ ବି ବଦଳେ। ପ୍ରିୟତମର ମନଭୁଲା କଥାର ଉଷ୍ଣତାରେ ତରଳିଯାଏ ପ୍ରିୟାର ମନରେ ଜମାଟ ବାନ୍ଧିଥିବା ଅଭିମାନର ବରଫ, ପାଣି ହୋଇ ବହିଯାଏ ସମୟ ସୁଅରେ।

0: ଭାଇ, ଏ ମହଙ୍ଗା ଯୋଗକୁ ଇଲେକ୍ଟ୍ରି ବିଲ୍ ଭାରି ଟେନସନ୍ ଦଉଛି।
1: କାହିଁ ତୁ ଜାଣିନୁ, ସରକାରଙ୍କ ପିଏମ୍ ସୂର୍ଯ୍ୟଘର ୟୁଏଲ୍ଏ ମଡେଲରେ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ମାତ୍ର 5,000 ଟଙ୍କାରେ। 1 କିଲୋୱାଟ ଘରୋଇ ଉପଭୋକ୍ତା ମାତ୍ର 5,000 ଟଙ୍କାରେ ଛାତ ଉପରେ ସୋଲାର ବ୍ୟବସ୍ଥା କରି ବର୍ଷକୁ 5,000 ଟଙ୍କା ଯାଏଁ ସଞ୍ଚୟ କରିପାରିବେ। ତ ଆଉ ଡେରି କାହିଁକି? ଅଧିକ ଜାଣିବା ପାଇଁ TPNODL ଅଫିସ ନହେଲେ ଗ୍ରାହକ ସେବା ନମ୍ବର 1800-3456-718 କିମ୍ବା 1912 ରେ ଯୋଗାଯୋଗ କର।

ସୁନାକୁ ବାରବାର ନିଆଁରେ ପଡ଼ିଲେ ଝଟକି ଉଠୁଥିବା ପରି ରାଗରେ ଅଭିମାନରେ ପ୍ରେମିକା ଦିଶେ ପୂର୍ବଠାରୁ ଆହୁରି ସୁନ୍ଦରୀ। ଝଲମଲ ଦିଶେ ତାର ମୁହଁ, ସତେ ବା ତରଳ ଚାହ୍ନ, ମୁହଁରୁ ତା ପଡ଼ୁଛି ଉତୁରୀ।

0: କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
1: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର

ଅଭିମାନିନୀର ହୃଦୟ ଗଣାରେ ସୁବାଶିଷ ତୁଳସୀ ହୋଇ ରହିଛି କିଏ ସେ ପ୍ରେମିକ, ନୀରବରେ ଲୁହ ଢାଳି କିଏ ଜଣେ ବାଟ ଚାହିଁ ବସିଥାଏ, ନୀତିନୀତି ଜାଳି ସଞ୍ଜ ଦୀପ, ମନର ମଣିଷ ତାର ରାଗରୁ ସ ଅଭିମାନ ଭୁଲି ଦିନେ ତ ଆସିବ, ହାତ ଧରି ଅଠ ଛୁଇଁ ସରାଗରେ ପାଶେ ଭିଡ଼ି ନେବ।

ବିଜୁଳି ବିଲ୍ ନେଇ ଚିନ୍ତିତ କି? ଆଉ ନୁହଁ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାରେ ଘର ଛାତରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ମାସିକ 300 ୟୁନିଟ୍ ପର୍ଯ୍ୟନ୍ତ ସଞ୍ଚୟ

0: କରନ୍ତୁ। ଏହି ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ସୁବିଧା ମଧ୍ୟ ରହିଛି। ସବୁଜ ବି ସଞ୍ଚୟ ବି ଆଜି ହିଁ ନିକଟସ୍ଥ TPNODL କାର୍ଯ୍ୟାଳୟ କିମ୍ବା 1800345678 ଯୋଗାଯୋଗ କରନ୍ତୁ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
1: ଅଭିମାନ ତ ଏମିତି ପାହାଡ଼ି ଝରଣାଟିଏ, ଡେଇଁ ଡେଇଁ ଖେଳୁଥାଏ ପ୍ରେମର ଅଗଣାରେ। କାହାରି କଥାକୁ ଶୁଣେ ନା, ସେ ଖାତିର କରେ ନା, ଚୁପଚାପ ଡାଣ ଝାଡ଼ି ଉଡ଼ି ବୁଲୁଥାଏ ପ୍ରୀତିର ଆକାଶରେ। ସତେ ବା ଛୋଟ ଏକ ପ୍ରଜାପତିଟିଏ।

ପ୍ରିୟତମା, କେବେ ତୁମ ଅଭିମାନର କଳା ବାଦଲ ଭାଡ଼ରୁ ଉଇଁ ଆସିବ ପ୍ରୀତିର ଚହ୍ନ। ସେ ଚହ୍ନରେ ଝରୁଥିବା ଚଛନାରେ ଭିଜି ଭିଜି ଆମେ ଖୋଜୁଥିବା ହଜିଯାଇଥିବା ସ୍ମୃତିର ପଦଚିହ୍ନ, ତ କେତେବେଳେ ଆଙ୍କୁଥିବା ଆଗତ ଦିନର ଅଦୃଶ୍ୟ ଝୋଟିଚିତା, ସବୁ ତ ସେମିତି ସାଇତା ରହିଛି। କହି ହୁଏ ନା କି ସହି ହୁଏ ନା, ତୁମ ନିରବତା।

ଗୀତାଞ୍ଜଳି ଆଜି ପାଇଁ ଏତିକି ଶ୍ରୋତା ବନ୍ଧୁ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ ପ୍ରଚାର କରୁଛୁ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଚହଲାରେ ଓଡ଼ିଶୀ କୀର୍ତ୍ତନ ପରିବେଷଣ କରିଛନ୍ତି ଶିଳ୍ପୀ ପୁରୁଷୋତ୍ତମ ପଲ୍ଲୀ ଏବଂ ସାଥୀ କଳାକାର।

ସୁରଙ୍ଗ ଚରଣବିନ୍ଦରେ ପ୍ରଣିପାତ କରିବା ସଙ୍ଗେ ସଙ୍ଗେ ଶ୍ରୀଗୁରୁଙ୍କ ଅଭୟ ଚରଣ ତଳରେ ଅନନ୍ତ କୋଟି ଦଣ୍ଡବତ ସମବେଦ ସମ୍ମାନିତ ଶୁଣୁଥିବା ଶ୍ରୋତା ମଣ୍ଡଳୀ, ମୋର ଅନ୍ତରତମ ଗଭୀରତମ ପ୍ରଦେଶରୁ ଶ୍ରଦ୍ଧା ଭକ୍ତି ନିବେଦନ ଅର୍ପଣ କରି ଏ ଅଧମ ଆରମ୍ଭ କରୁଛି ଓଡ଼ୋଶୀ କୀର୍ତ୍ତନ।

ସର ରାଜା ଇନ୍ଦ୍ରଦ୍ୟୁମ୍ନ ରାଣୀ ଶ୍ରୀଗୁଣ୍ଡିଚା ବିଷ୍ଣୁଙ୍କ ପୂଜାରେ ଅନ୍ନ ଜଳ ତ୍ୟାଗ କରି ପୂଜିବାକୁ ଲାଗିଥାନ୍ତି। ଇତି ଅବସରରେ ଶ୍ରୀଗୁଣ୍ଡିଚା ରାଣୀ କହୁଛନ୍ତି କ'ଣ?

ମାନଙ୍କ ସଙ୍ଗରେ ବୁଲୁ ବୁଲୁ ବିଦ୍ୟାପତିଙ୍କ ଆଉ ଲଳିତା ମଧ୍ୟରେ ଚାରିଚକ୍ଷୀର ମିଳନ ସୃଷ୍ଟି ହୋଇଥିବା ବେଳେ ସଖୀ ମାନେ ଦୃଶ୍ୟ ଦେଖି ଆଜି ବିଦ୍ୟାପତି କହୁଛନ୍ତି କଣ, ସଖୀ ଗଣ।

ଶକ୍ତି ନଗରେ ଘର, ଜାତିରେ ବ୍ରାହ୍ମଣ, ନାମ ମୋର ବିଦ୍ୟାପତି, ରାଜା ଇନ୍ଦ୍ରଦ୍ୟୁମ୍ନ ମାଧବଙ୍କ ଅନ୍ୱେଷଣରେ ପଠାଇଅଛନ୍ତି, ହେଲେ କରିବି କଣ, କ୍ଷୁଦା ତୃଷାରେ ଆତୁର ମୋର ପ୍ରାଣ ହେଲାଣି। ଏହା କହିସାରିବା ପରେ ଆଜି ଲଳିତେ କହୁଛନ୍ତି କଣ।

ଘରେ ଥାଇ ସୈନ୍ୟମାନେ ହେଲା କହିଲେ କଣ ହେ ବିଦ୍ୟାପତି ଲଳିତାର କଥା ମାନି ତାର ପାଣି ଗ୍ରହଣ କରନ୍ତୁ ତା ଯୋଗେ ମୋର ଦର୍ଶନ ପାଇବୁ ଏହା ପରେ ଜାତିଭେଦ ଆଉ କିଛି ରହିବ ନାହିଁ ଏହା ଶୁଣି ସାରିବା ପରେ ହେଲା କଣ

ଚିନ୍ତା କରି କହୁଛନ୍ତି ଇଏ କେଉଁ ଦେବତା ପୂଜୁଛନ୍ତି ଯାହାର ଏ ମହାପ୍ରସାଦ ବହୁତ ସୁମଧୁର ନୀତି ପ୍ରାତରେ ଯାଉଛନ୍ତି ଆଉ ରାତ୍ରରେ ରୋଗକୁ ଫେରୁଅଛନ୍ତି। ଏହା କହି ସାରିବା ପରେ ପ୍ରୀତି ବସରାଜୀ ଲଳିତାକୁ କଲେ କ'ଣ ପ୍ରୀତି।

ବସରେ ଲଳିତାକୁ କହୁଛନ୍ତି, ହେ ପ୍ରିୟେ, ତୁମେ ଦିଅ ଦର୍ଶନ ମତେ ଯଦି ନ କରାଇବ ତେଣେ କପଟ କରୁଛ କାହିଁକି? ସେଥିପାଇଁ ମୁଁ ଆଉ ଅନ୍ନ ଜଳ ଛୁଇଁବି ନାହିଁ। ଏଇ କଥା ଯାଇ ଟିକେ ପିତାଙ୍କୁ ଯାଇକି କୁହନ୍ତୁ। ଏହା କହିସାରିବା ପରେ ଲଳିତା ତାଙ୍କର କଥା ଶୁଣି ତେଣେ ତାଙ୍କର ବାପାଙ୍କୁ ଯେତେବେଳେ କହିଦେଇଛନ୍ତି, ଆଜି ବାପା ଆଜି କଲେ କଣ ବିଶ୍ୱ।

0: ପତ୍ର ଯୋଡ଼ିଆ ଯିଏ କହିଲେ କ'ଣ
1: କ'ଣ କହିଲେ
0: ହେ ପ୍ରଭୁ ଚର୍ମ ନେତ୍ରରେ ଝିଅ ଜଇ ମୋର ଆପଣଙ୍କୁ ଦର୍ଶନ ନିମନ୍ତେ ଅନ୍ନ ଜଳ ତ୍ୟାଗ କରିଛନ୍ତି ଆପଣ ମୋତେ ଆଜ୍ଞା ଦେଲେ ନିଶ୍ଚୟ ମୁଁ ଦିଅ ଦେଖାଇ ଦେବେ ଏହା କହି ସାରିବା ପରେ ଆଜି ସ୍ୱପ୍ନରେ ଆଜି କହୁଛନ୍ତି କ'ଣ
1: କହିଲେ

0: ବସୁ ମାଧବାଜୀ କହିଲେ କଣ
1: କହିଲେ
0: ହେ ବିଶ୍ୱ ବସୁ ଝିଅ ଜଇ ଦର୍ଶନ କରିବା ସତ ହେଲେ ମୋର ଅବସ୍ଥାନ କହିବ ଆଣିଲା ବେଳେ ନୟନରେ ବସ୍ତ୍ର ବାନ୍ଧି ସେମାନଙ୍କୁ ଘରୁ ବାହାର କରିବ ଯେତେବେଳେ ଘରୁ ବାହାର କରିବେ ସେତେବେଳେ ନମନାରାୟଣ ଉଚ୍ଚାରଣ କରିବେ ଆଉ ବାଟରେ କଥାବାର୍ତ୍ତା କିଛି କହିବେ ଏ ସବୁ ସକଳ ବୃତ୍ତାନ୍ତ ଶୁଣେଇ ସାରିବା ପରେ ଲଳିତା ଆଜି ମନବଧରେ ଚିନ୍ତା କରି ବିଦ୍ୟାପତି କହିଲେ କଣ ବିଦ୍ୟାପତି ସଙ୍ଗେ

ଯଦ୍ୱାରା କି 14 ବ୍ରହ୍ମାଣ୍ଡର ସଭାକୁ ସେ ସ୍ଥାନରେ ରଖାଯାଇଅଛି। ଏହା ଦେଖୁ ଦେଖୁ ଆଉ କହିଲେ କଣ ଦେଖିଲେ, କାକ ଗୋଟିଏ କୁଣ୍ଡରେ ପଡି ଚତୁର୍ଧବ ମୂର୍ତ୍ତି ଧାରଣ କରି ଆକାଶ ମାର୍ଗରେ ଉଠି ଯାଇଛି। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ହେଲା କଣ।

ଶିଳ୍ପୀ ପୁରୁଷୋତ୍ତମ ପଲ୍ଲୀ ଓ ସାଥୀଙ୍କ ପରିବେଷିତ ଓଡ଼ିଶୀ କୀର୍ତ୍ତନ ଶୁଣିଲେ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଚହଲାରେ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ସମୟ ଦିନ 1:20 ପ୍ରଚାର କରୁଛୁ ମହିଳା ମହଲ କାର୍ଯ୍ୟକ୍ରମ। ଉପସ୍ଥାପନାରେ ଶର୍ମିଷ୍ଠା ମହାନ୍ତି। କାର୍ଯ୍ୟକ୍ରମ ମହିଳା ମହଲ।

0: ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ଭଉଣୀ, ଆମ ବାଡ଼ି ବଗିଚାରେ ଅନେକ ଗଛ ରହିଛି ଯେଉଁଗୁଡ଼ିକର ଔଷଧୀୟ ଗୁଣ ରହିଛି। ବିଭିନ୍ନ ଗଛର କ'ଣ ସବୁ ଔଷଧୀୟ ଗୁଣ ରହିଛି ଏ ସମ୍ପର୍କରେ ଜାଣିବା ଦରକାର ଏବଂ ତାର ବ୍ୟବହାର ସମ୍ପର୍କରେ ମଧ୍ୟ ଜାଣିବା ଦରକାର। ଆଜି ଆସନ୍ତୁ ଏକ ଆଲୋଚନା ଶୁଣିବା। ଆମ ହାତ ପାହାନ୍ତାରେ ଥିବା ଔଷଧୀୟ ବୃକ୍ଷ ଆଲୋଚନା କରୁଛନ୍ତି ଅର୍ଚ୍ଚନା ପାଣିଗ୍ରାହୀ।
1: ସାଧାରଣତଃ ଦୁଇ ପ୍ରକାରର ତୁଳସୀ ଥାଏ, ଯଥା ଶ୍ରୀ ତୁଳସୀ ଓ କଳା ତୁଳସୀ। ଶ୍ରୀ ତୁଳସୀର ପତ୍ର ସବୁଜ ରଙ୍ଗର ଓ କଳା ତୁଳସୀର ପତ୍ର ଗାଢ଼ କଳା ମିଶା ସବୁଜ ରଙ୍ଗର ଅଟେ। ସମୁଦାୟ ତୁଳସୀ ଗଛ ଔଷଧୀୟ ଗୁଣଯୁକ୍ତ ଅଟେ। ଏହା ପରିବେଶକୁ ଶୁଦ୍ଧ କରିବା ସଙ୍ଗେ ସଙ୍ଗେ ମଣିଷର ଥଣ୍ଡା, କାଶ, ଜ୍ୱର, ଶ୍ୱାସ, କଫ, ଚର୍ମରୋଗ, ଦାନ୍ତରୋଗ, ଅଧକପାଳି, ବିଛା କାମୁଡ଼ା ଆଦି ଅନେକ ରୋଗ ଭଲ କରିଥାଏ। ତୁଳସୀ ଗଛ ସୁଗନ୍ଧିତ ଗଛ ଭାବରେ ବ୍ୟବହାର କରାଯାଏ। ଏଥିରେ ବୀଜାଣୁ ଓ ଜୀବାଣୁନାଶକ ଗୁଣ ଭରି ରହିଥାଏ। ଥଣ୍ଡା ଯୋଗୁଁ ହୋଇଥିବା ଜ୍ୱରରେ ତୁଳସୀ ପତ୍ର ରସରେ ଅଦା ରସ ମିଶାଇ ସେବନ କଲେ ଲାଭ ମିଳିଥାଏ। ସାଧାରଣ କାଶରେ ତୁଳସୀ ପତ୍ର ଓ ବାସଙ୍ଗ ପତ୍ରର ରସ ସମାନ ପରିମାଣରେ ସେବନ କଲେ ଶୀଘ୍ର ଉପକାର ମିଳେ। 4-5 ଲବଙ୍ଗ ଭାଜି ତୁଳସୀ ପତ୍ର ସହ ଖାଇଲେ ବିଭିନ୍ନ ପ୍ରକାରର କାଶ ଉପଶମ ହୁଏ। ସୋରିଷ ତେଲରେ ତୁଳସୀ ପତ୍ରର ରସକୁ ମିଶାଇ ବା କେବଳ ଏହାର ପତ୍ରକୁ ମିଶାଇ ଧୀମା ଆଞ୍ଚରେ

ବସାନ୍ତୁ। ପତ୍ର ପଡ଼ିଗଲା ପରେ ତେଲ ନିଆଁରୁ ଓହ୍ଲାଇ ଥଣ୍ଡା କରି ଛାଣି କାନରେ ଦୁଇ ଚାରି ଟୋପା କିଛି ଥର ପକାଇବା ଫଳରେ କାନଟଣା କାନବିନ୍ଧା ଦୂର ହୋଇଥାଏ। ପିଲାମାନଙ୍କ ଦାନ୍ତ ଉଠିବା ବେଳେ ଯେଉଁ ବାନ୍ତି ଓ ଅଜୀର୍ଣ୍ଣ ଝେଡ଼ା ହୋଇଥାଏ ସେତେବେଳେ ତୁଳସୀ ପତ୍ର ଚୂର୍ଣ୍ଣ ଓ ଡାଳିମ୍ବ ରସ ମିଶାଇ ସର୍ବତ କରି ପିଇବାକୁ ଦେଲେ ଲାଭ ମିଳିଥାଏ। ତଟକା ତୁଳସୀ ପତ୍ରର ରସ ସବୁଦିନ ସକାଳେ ପିଇଲେ ଅଜୀର୍ଣ୍ଣ ଦୂର ହୁଏ। ତୁଳସୀ ରସ ଓ ଅଦା ରସ ଚାମଚାଏ ଲେଖାଇ ଦିନରେ ତିନି ଥର ସେବନ କଲେ ପେଟ ବଥା କମିଯାଏ। ଶୁଖିଲା ତୁଳସୀ ପତ୍ର ଶୁଣ୍ଠି ଗୁଡ଼ ମିଶାଇ ବଡ଼ ବଡ଼ ବଟିକା କରନ୍ତୁ। ଏଥିରୁ ପ୍ରତିଦିନ ଗୋଟିଏ ଲେଖାଏଁ ସେବନ କଲେ ଝାଡ଼ା ଓ ପେଟ ଗୋଳମାଳ ଦୂର ହୁଏ। ତୁଳସୀ ପତ୍ରକୁ ଲେମ୍ବୁ ରସରେ ବାଟି ଯାଦୁ ଉପରେ ଲେପ ଦେଲେ ଆରାମ ମିଳିଥାଏ। ତୁଳସୀ ପତ୍ର ରସ ଦୁଇ ଭାଗ ଶୁଦ୍ଧ ନଡ଼ିଆ ତେଲ ଏକ ଭାଗ ମିଶାଇ ଧୀମା ଆଞ୍ଚରେ ବସାନ୍ତୁ। ଫୁଟିଗଲା ପରେ ତାକୁ ଛାଣି ଦିଅନ୍ତୁ। ଏହି ତେଲ କୁଣ୍ଡିଆ ଆଦି ଚର୍ମରୋଗରେ ବ୍ୟବହାର କଲେ ଲାଭ ମିଳିଥାଏ। ସକାଳେ ଖାଲି ପେଟରେ ଚାରି ପାଞ୍ଚଟି ତୁଳସୀ ପତ୍ର ଚବାଇ ଖାଇ ପାଣି ପିଇବା ଦ୍ୱାରା ମସ୍ତିଷ୍କର ଦୁର୍ବଳତା ଦୂର ହୋଇ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ। ମୁଣ୍ଡବିନ୍ଧା ଓ ଅଧକପାଳି ସମସ୍ୟା ଆଦିରେ ତୁଳସୀ ପତ୍ର ରସ ଚାରି ଚାରି ବୁନ୍ଦା ନାକରେ ପକାଇବା ଦ୍ୱାରା ଲାଭ ମିଳିଥାଏ। ତୁଳସୀ ପତ୍ରକୁ କୁଟି କରି ପାଣିରେ ଫୁଟାଇ ଲୁଣ ବା ସୈନ୍ଧବ ଲୁଣ ମିଶାଇ କୁଳି କରିବା ଦ୍ୱାରା ମୁହଁର ଦୁର୍ଗନ୍ଧ ଦୂର ହୁଏ ଓ ଗଳା ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା ମିଳିଥାଏ। ଡାଇବେଟିସ୍ ସମସ୍ୟାରେ ଭୃଷୁଙ୍ଗା ପତ୍ରର ଗୁଣ୍ଡକୁ ତିନି ଚାରି ଗ୍ରାମ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ସେବନ କରିବା ଦ୍ୱାରା ଅନେକ ଲାଭ ମିଳିଥାଏ। ପେଟରେ କୃମି ହୋଇଥିଲେ ଭୃଷୁଙ୍ଗା ପତ୍ରର ଗୁଣ୍ଡ ଦୁଇ ତିନି ଗ୍ରାମ ସକାଳେ ଖାଲି ପେଟରେ ଖାଇବା ଫଳରେ ଉପକାର ମିଳେ। ଏସିଡିଟି ବଦହଜମି ଡାଇବେଟିସ୍ ସମସ୍ୟାରେ ଭୃଷୁଙ୍ଗା ପତ୍ରର ରସ ତିନି ଚାରି ଚାମଚକୁ ଏକ କପ୍ ପାଣିରେ ମିଶାଇ ପିଇବା ଦ୍ୱାରା ଏଥିରୁ ରକ୍ଷା ମିଳେ। ଭୃଷୁଙ୍ଗା ପତ୍ରକୁ ବାଟି ପେଷ୍ଟ କରି ମୁହଁରେ ଲଗାଇବା ଦ୍ୱାରା ବ୍ରଣ ବଥ ଇତ୍ୟାଦି ଭଲ ହୁଏ ଓ ମୁହଁର ସୁନ୍ଦରତା ବଢ଼ିଥାଏ। ପେଡ଼ି ପେଡ଼ିକା ପତ୍ର ପାଞ୍ଚ ସାତଟିକୁ ବାଟି ପାଣିରେ ମିଶାଇ ସର୍ବତ କରି ପିଇବା ଦ୍ୱାରା ଶରୀରର ଦୁର୍ବଳତା ଦୂର ହୁଏ ଓ ହିମୋଗ୍ଲୋବିନ୍ ବଢ଼ିଥାଏ। ମେଥି ପତ୍ରକୁ ପାଣିରେ ସିଝାଇ ଏହାର ବାମ୍ଫକୁ କନା ସାହାଯ୍ୟରେ ଆଣ୍ଠୁ ଓ ଗଇଁଠି ଆଦିର ଯନ୍ତ୍ରଣାଦାୟକ ସ୍ଥାନରେ ବାନ୍ଧିବା ଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ମିଳେ। ଭୟଙ୍କର ଏସିଡିଟି ସମସ୍ୟାରେ ବାସଙ୍ଗ ପତ୍ରର ରସ ଦୁଇ ଚାମଚ ଏକ କପ୍ ପାଣି ଓ ମିଶ୍ରି ମିଶାଇ ସର୍ବତ କରି ପିଇବା ଦ୍ୱାରା ଲାଭ ମିଳେ। ଡାଇବେଟିସ୍ ସମସ୍ୟା ଥିଲେ ବିନା ମିଶ୍ରିରେ ଏହି ସର୍ବତ ପିଇ ଏସିଡିଟିରୁ ରକ୍ଷା ମଧ୍ୟ ଆମେ ପାଇପାରିବା। କାଶ କଫ ଆଦି ସମସ୍ୟାରେ ବାସଙ୍ଗ ପତ୍ରର ରସ ଅଦା ରସ ଓ ମହୁ ମିଶାଇ ପିଇବା ଫଳରେ ଶୀଘ୍ର ଏହି କଷ୍ଟରୁ ମୁକ୍ତି ମିଳେ। ପିଲାମାନଙ୍କ କାଶରେ ମଧ୍ୟ ବାସଙ୍ଗ ପତ୍ରର ରସକୁ ମହୁ ସହ ମିଶାଇ ବ୍ୟବହାର କରାଯାଇପାରିବ। ଉଭୟ ଶୁଖିଲା ଓ କଫଯୁକ୍ତ କାଶ ହେଉଥିବା ବେଳେ ବାସଙ୍ଗ ପତ୍ର ଚାରି ପାଞ୍ଚଟିକୁ କୁଟି କରି ଅଥବା ଏହାର ଶୁଖିଲା ପତ୍ରର ଗୁଣ୍ଡ ଦୁଇ ତିନି ଗ୍ରାମକୁ ଧୀମା ଆଞ୍ଚରେ ପାଣିରେ ଭଲ ଭାବରେ ଫୁଟାଇ କାଢ଼ା ତିଆରି କରି ଚାହା ଭଳି ପିଇବା ଦ୍ୱାରା କାଶରୁ ରକ୍ଷା ମିଳେ। ଗେଣ୍ଡୁ ପତ୍ରକୁ ଧୋଇ ଭଲ ଭାବରେ ପୋଛି ଶୁଖାଇ ଏହାକୁ ଛେଚି ଏହାର ସୁଅରସକୁ ଦୁଇ ତିନି ବୁନ୍ଦା କାନରେ ପକାଇବା ଦ୍ୱାରା କାନର ଯନ୍ତ୍ରଣା କାନର ପୂଜରୁ ରକ୍ଷା ମିଳେ। ଗେଣ୍ଡୁ ପତ୍ରକୁ ବାଟି ଏହାର ରସକୁ ମୁହଁରେ ମାଲିସ କରିବା ଫଳରେ ବ୍ରଣ କଳାଦାଗ ଆଦି ଭଲ ହୋଇଥାଏ। ଗେଣ୍ଡୁ ପତ୍ରର ରସ ପିଇବା ଫଳରେ ମୂତ୍ର ସମ୍ବନ୍ଧୀୟ ସମସ୍ୟା ଯଥା ପରିସ୍ରା ପଡ଼ିବା ମୂତ୍ର ସଂକ୍ରମଣରୁ ରକ୍ଷା ମିଳିବା ସହ ଭଲ ଭାବରେ ପରିସ୍ରା ହୁଏ। ଗେଣ୍ଡୁ ପତ୍ର ଓ ଫୁଲକୁ ଫୁଟାଇ ଶରୀରର ଯନ୍ତ୍ରଣା ଓ ଫୁଲିଥିବା ଜାଗାରେ ସେକ ଦେଲେ ଉପକାର ମିଳେ। ଗେଣ୍ଡୁପତ୍ର ଓ ଫୁଲକୁ ପାଣିରେ ଫୁଟାଇ ଥଣ୍ଡା କରି ଶରୀରରେ ଘା ହୋଇଥିବା ଜାଗାକୁ ଧୋଇବା ଫଳରେ ଲାଭ ମିଳିଥାଏ। ମେଞ୍ଜୁଆତି ପତ୍ର ତିନିରୁ ପାଞ୍ଚ ଗ୍ରାମକୁ କୁଟି ମାଟି ପାତ୍ରରେ ତିନିଶହରୁ ଚାରିଶହ ପାଣିରେ ରାତିରେ ବତୁରାଇ ସକାଳେ ଛାଣି ଏହାକୁ ଖାଲି ପେଟରେ ପିଇବା ଫଳରେ ଜଣ୍ଡିସରୁ ରକ୍ଷା ମିଳେ। ଲିଭର ସମସ୍ୟା ଠିକ୍ ହୁଏ ଓ ପେଟର ହଜମ ପ୍ରକ୍ରିୟାରେ ସାହାଯ୍ୟ ହୁଏ। ମେଞ୍ଜୁଆତି ପତ୍ରକୁ ବାଟି ମୁଣ୍ଡର ବାଳରେ ଲଗାଇବା ଦ୍ୱାରା ବାଳ ଝଡ଼ିବା ଆଦିରୁ ରକ୍ଷା ମିଳେ। ପାଟି ଭିତରେ ଛାଲ ପଡ଼ିଯାଇଥିଲେ ମେଞ୍ଜୁଆତି ପତ୍ରକୁ ପାଣିରେ ଫୁଟାଇ କୁଳି କରିପାରିବା ଅଥବା ଏହାର ପତ୍ରକୁ ପାଟିରେ ଚୋବାଇ କିଛି ସମୟ ରଖି ବାହାର କରିଦେବା। ଏହାଦ୍ୱାରା ଦାନ୍ତ ମାଢ଼ି ମଧ୍ୟ ସୁସ୍ଥ ରହିବ। ଅମରପୋଇ ପତ୍ରକୁ ଛେଚି କ୍ଷତ ସ୍ଥାନରେ ବାନ୍ଧିଲେ ରକ୍ତବୁହା ବନ୍ଦ ହୁଏ। ଅମରପୋଇ ପତ୍ରକୁ ସେକି ବଥ ବା ଦରଜ ଜାଗାରେ ବ୍ୟବହାର କଲେ ଉପକାର ମିଳେ। ଅମରପୋଇ ପତ୍ର ସହ ଗୋଲମରିଚ ବାଟି ଖାଇଲେ ଅଜୀର୍ଣ୍ଣ ଦୂର ହୁଏ ଓ ଝାଡ଼ା ସମସ୍ୟା ଭଲ ହୁଏ। ଅମରପୋଇ ପତ୍ରକୁ ବାଟି ଲଗାଇଲେ ହାତ ପାଦର ଜ୍ୱାଳା ବନ୍ଦ ହୁଏ। ଅମରପୋଇ ପତ୍ର ବାଟି ଛୋଟ ପିଲାଙ୍କ ନାଭିର ଚାରିପାଖରେ ଲେପ ଦେଲେ ପରିସ୍ରା ବନ୍ଦ ହୋଇଥିଲେ ପରିସ୍ରା ହୁଏ। ଡାଳିମ୍ବ ଗଛର କମଳ ପତ୍ରକୁ ଭଲ ଭାବରେ ଛେଚି ପାଣିରେ ଧୀମା ଆଞ୍ଚରେ ଫୁଟାଇ କାଢ଼ା ତିଆରି କରି ଶୋଇବା ଆଗରୁ ପିଇବା ଦ୍ୱାରା ଗାଢ଼ ନିଦ ହୁଏ ଓ ଅନିଦ୍ରା ସମସ୍ୟା ଦୂର ହୁଏ। ଡାଳିମ୍ବ ଫଳର ଚୋପାର ଗୁଣ୍ଡ ହଳଦୀ ଗୁଣ୍ଡ ସୈନ୍ଧବ ଲୁଣ ଓ ସରିସ୍ଥଳ ମିଶାଇ ଦନ୍ତମଞ୍ଜନ ରୂପେ ବ୍ୟବହାର କଲେ ଦାନ୍ତ ବଥା ଆଦିରୁ ରକ୍ଷା ମିଳେ। ତେଜପତ୍ର ତୁଳସୀ ପତ୍ରକୁ ଭଲ ଭାବରେ କୁଟି କରି ପାଣିରେ ମିଶାଇ ଧୀମା ଆଞ୍ଚରେ ଫୁଟାଇ କାଢ଼ା ତିଆରି କରି ପିଇଲେ ସର୍ଦ୍ଦି କାଶ ଏଲ

0: ଆଲର୍ଜି ଆଦିରୁ ମୁକ୍ତି ମିଳେ। ମନ୍ଦାଗ୍ନି, ଭୋକ କମ୍ ଲାଗିବା, ପେଟରେ ବାୟୁ ହେବା, ବଦହଜମି ହେବା ସମସ୍ୟାରେ ତେଜପତ୍ର ଓ ଅଦାକୁ କୁଟି କରି ପାଣିରେ ମିଶାଇ ଧିମା ଆଞ୍ଚରେ ଫୁଟାଇ କାଢ଼ା କରି ପିଇପାରିବା ଓ ଏଥିରେ ମହୁ ମଧ୍ୟ ମିଶାଇପାରିବା। ମୁଣ୍ଡବିନ୍ଧାରେ ତେଜପତ୍ରକୁ ପେଷି ପେଷ୍ଟ ତିଆରି କରି ମୁଣ୍ଡରେ ଲେପ ଦେଇପାରିବା। ଜଣ୍ଡିସ୍, ଲିଭର ସମସ୍ୟାରେ କାଞ୍ଚନ ଗଛର ପତ୍ରର ରସ ସକାଳେ ସନ୍ଧ୍ୟାରେ ସେବନ କଲେ ଉପକାର ମିଳେ। କାଞ୍ଚନ ଫୁଲର ଗୁଣ୍ଡ ଓ ମିଶ୍ରି ସମାନ ପରିମାଣର ମିଶାଇ ଖାଇବା ଦ୍ୱାରା ଶରୀରର ଦୁର୍ବଳତା ଦୂର ହୋଇ ଶକ୍ତି ମିଳେ। ଧନନ୍ତରୀ ପତ୍ରକୁ କୁଟି ପାଣିରେ ମିଶାଇ ଧିମା ଆଞ୍ଚରେ ଫୁଟାଇ କାଢ଼ା କରି ମିଶ୍ରି ମିଶାଇ ପିଇଲେ ଶ୍ୱାସରୋଗ, ଥଣ୍ଡା, କଫ, ପେଟ ସମସ୍ୟାରେ କାମ ଦିଏ।
1: ଏଥର କବିତାଟିଏ ଶୁଣିବା କବୟିତ୍ରୀ ଅସୀମା ସାହୁଙ୍କ ଠାରୁ।
2: କବିତାର ଶୀର୍ଷକ ଶିମିଳିପାଳ। ସେ କହିଲା, ଦେଖ କାନ୍ଦୁଛି ଗଛ, ନିରୀହ ପଶୁପକ୍ଷୀ, ନିଆଁ ଲଗାଇ ଦିଆଯାଉଥିବା ଦେହ ଜଳିଯାଉଛି ହୁତ୍ ହୁତ୍, ଭାରି ପଡ଼ୁଛି ରେ, ସହିପାରୁନି। ଜିଅନ୍ତା ଫାଡ଼ି ଦିଆଯାଉଥିବା ଗଛତଣ୍ଟିରୁ କେଁ କଟକଟ ଶବ୍ଦ, ଦନ୍ତା ହାତୀର ମରଣ ବିଭତ୍ସ ଚିତ୍କାର, ହରିଣ କୁଟିରାଙ୍କ ଆର୍ତ୍ତନାଦ ଶୁଣିଛୁ, ଶୁଣିପାରୁଛୁ? ଶାଳ ପିଆଶାଳ ଶାଗୁଆନଙ୍କ ଶବକୁ।

0: ଏଥର କବୟିତ୍ରୀ ଅସୀମା ସାହୁଙ୍କର ଅନ୍ୟ ଏକ କବିତା।
1: କବିତାର ଶୀର୍ଷକ ମୟୂରଭଞ୍ଜ। କବିତାରେ ଉପମାର ଆବଶ୍ୟକତା କଣ? ତୁ ନିଜେ ହିଁ ତ ଗୋଟେ କବିତାର ଆସର। ଶାଳ ଗଛର ମେଖଳାରେ ଶିମିଳିପାଳର ବର୍ଣ୍ଣାଢ୍ୟ ଚେତନା, ମହୁଲ ଫୁଲର ମହକରେ ଝରଣାର ସଙ୍ଗୀତ ସାଧନା, ଚୈତ୍ରରେ ଛଉପୁଣି ମକରରେ ଟୁସୁର ବନ୍ଦନା, ଝୁମରରେ ମାଦୋଳିଆ ଧିତାନ୍ତାନ୍ ଗାଁର ଲଳନା। ସପ୍ତରଙ୍ଗରେ ଆଉ ସଜେଇବି କଣ? ସପ୍ତରଙ୍ଗରେ ଆଉ ସଜେଇବି କଣ? ତୁ ତ ନିଜେ ସୁନ୍ଦରତାର ଅପୂର୍ବ ବର୍ଣ୍ଣନା। ତୁ ବିଞ୍ଚୁଥିବା ପ୍ରତ୍ୟେକଟି ଋତୁ ନେଶିଦିଏ ମୋ ଦେହରେ ମୋହ ମୋହ ବାସ୍ନା, ଟପାଏ ଝାଳ ଅଞ୍ଜୁଳାଏ ପାଣି ବିନ୍ଦୁଏ କାକରରେ ଫୁଟିଥିବା ମୋ ଛାତିରେ ସବୁ ଫୁଲରେ ମୁଁ ବାରମାସି ଋତୁପୂର୍ଣ୍ଣା। ଜାଣୁନା ତତେ ଏତେ ଭଲ ପାଏ ଯେ, ଜାଣୁନା ତତେ ଏତେ ଭଲ ପାଏ ଯେ ତୋ ପାଇଁ କବିତା ଲେଖିବାର ଆମନ୍ତ୍ରଣ ଆସିଲା କ୍ଷଣି ମୁଁ ହୋଇପଡ଼େ ଦୁର୍ବଳ, ଆଉ ଟିକେ ବେଶୀ ଶବ୍ଦହୀନା, ଆଉ ଟିକେ ବେଶୀ ଶବ୍ଦହୀନା।
0: ଏଥର ଭଉଣୀ ଗପଟିଏ ଶୁଣିବା ଗାଳ୍ପିକା ପାର୍ବତୀ ବାରିକଙ୍କ ଠାରୁ।
2: ଗଳ୍ପର ଶୀର୍ଷକ ଝଡ଼। ଆଜି ମାଧ୍ୟାହ୍ନ ନା କେମିତି ଗୁମସୁମ ଜଣାପଡ଼ୁଛନ୍ତି, କିଛି ଅସୁବିଧା ହେଇଛି ବୋଧେ। ତଥାପି ତାଙ୍କ ଗୁପଚୁପ ଦୋକାନ ଖୋଲା ଅଛି, ଗରାଖ ବି ଦୁଇ ତିନି ଜଣ ଗୁପଚୁପ ଖାଉଛନ୍ତି। ନା ଖରା ନା ବର୍ଷା କେବେ ବି ତାର ଦୋକାନ ବନ୍ଦ ହୁଏନି। ଆଜିକୁ ବୟସ ଆସି 83 କି 84 ଟପିଲାଣି, ହେଲେ ଗୁପଚୁପ ପାଗ ଯୋଗ ଠିକ ଆଗ ପରି ରହିଛି। ସେଥିପାଇଁ ତ ତାଙ୍କ ଦୋକାନରେ ସବୁବେଳେ ଭିଡ଼ ଜମେ। ବିଚରା ଏ ବୟସରେ ବି ତାଙ୍କୁ ପରିଶ୍ରମ କରିବାକୁ ପଡ଼ୁଛି। ଯେତେବେଳେ ନାତି ନାତୁଣୀଙ୍କ ମେଳରେ ଘରେ ବିଶ୍ରାମ ନେବା କଥା, ମାଳା ଗୋଡ଼େଇ ଭଗବାନଙ୍କ ନାମ ଜପିବା କଥା, ସେ ସମୟରେ ଭଗବାନ ତାଙ୍କ ହାତରେ ଲୋକଙ୍କ ସେବା କରିବାକୁ ବାଧ୍ୟ କରୁଛନ୍ତି। କଣ ଆଉ ସେ କରିବେ, ସବୁ ଭଗବାନଙ୍କ ଇଚ୍ଛା, ଏହା କହି ଦୀର୍ଘ ନିଶ୍ୱାସ ଛାଡ଼ନ୍ତି। ପିଲାଦିନ ତାଙ୍କର ଖେଳ ବସରରେ କଟିଥିଲା। ବାପା ମାଙ୍କର ଏକୈର ବେଳା ବିଶିକେଶନ ଥିଲେ, ତାଙ୍କୁ ଛାଡ଼ି ଆଉ ଦୁଇ ଭଉଣୀ ଥିଲେ। ତାଙ୍କ ବାପା ଜଣେ ଚାଷୀ ଥିଲେ। ଆରାମରେ କଟି ଯାଉଥିଲା ତାଙ୍କର ପିଲାଦିନ। ଗେଲ ବସର ଯୋଗୁଁ ବେଶୀ ପାଠ ପଢି ପାରିନଥିଲେ ସେ। ତାଙ୍କର ଦୁଇ ଭଉଣୀଙ୍କୁ ତାଙ୍କ ବାପା କିଛି ଜମି ବିକ୍ରି କରି ଭଲ ଘରେ ଭଲ ବର ଦେଖି ବାହା ଦେଲେ। ଜମି ବିକ୍ରି ହୋଇଯିବା ଯୋଗୁଁ ଅମଳ ଆଗ ପରି ହେଲା ନାହିଁ, ଅଭାବ ପଡିଲା। ଦୁଇ ଓଳି ଖାଇବା ଯୋଗାଡ଼ କରିବାକୁ କଷ୍ଟ ହୋଇ ପଡିଲା। ସେ ବି ବାହା ହେଇ ସାରିଥିଲେ ଏବଂ ତାଙ୍କର ପ୍ରଥମ ଝିଅ ହେଇ ସାରିଥିଲା। କଣ କରିବେ କିଛି ଭାବିପାରୁ ନଥିଲେ। କିଛି ଉପାୟ ନ ପାଇ ଗୁପଚୁପ ଦୋକାନକୁ ଆପଣାଇ ନେଇଥିଲେ। ଏହି ଦୋକାନରୁ ଯାହା ରୋଜଗାର ହେଉଥିଲା ସଂସାର ଚଳାଇବାରେ କେବେ ଅସୁବିଧା ହେଇନି, କେବେ ବି ତାଙ୍କର ଶୁଖିଲା ମୁହଁ ଦେଖିନି। କିନ୍ତୁ ଆଜି କଣ ପାଇଁ ମୁହଁଟାକୁ ଭାରି କରି ରଖିଛନ୍ତି କିଛି ବୁଝି ହେଉନି, ମନଟା ଜମା ମାନିଲାନି ମୋର। ମାଧ୍ୟାହ୍ନଙ୍କ ପାଖକୁ ଯାଇ ପଚାରିଲି, ମୁଁ ତ ତୁମକୁ କେବେ ଏମିତି ମୁହଁ ଶୁଖିବାର ଦେଖିନି, କାରଣ କଣ? ମୋ ମୁହଁକୁ ସେ ଖାଲି ଚାହିଁଲେ। ଟିକିଏ ପରେ ଦୋକାନ ଟିକେ ଫାଙ୍କା ହେଲା ପରେ ମୋତେ ବେଞ୍ଚରେ ବସିବାକୁ

0: କହି ନିଜେ ମୋ ପାଖକୁ ଲାଗି ବସିଲେ। ତାଙ୍କର ଦୁଃଖର କାହାଣୀ ବଖାଣିବାକୁ ଯାଇ କହିଲେ, ମନୁ, ତୁ ତ ଜାଣିଛୁ ଆମ ଘର କଥା, ତତେ ବା କଣ ଲୁଚେଇବି। ବାପା ମାଙ୍କୁ ମୁଁ କେତେ ଯତ୍ନରେ ରଖିଥିଲି, ତୁ ତ ସବୁ ଦେଖିଛୁ। ସେମାନେ ଚାଲିଗଲା ପରେ ମୁଁ ଏକୁଟିଆ ହେଇଗଲି। ଗୁପଚୁପ ଦୋକାନର କେତେବା ରୋଜଗାର, ତିନି ଝିଅଙ୍କୁ ପାଠ ପଢ଼େଇଲି, ବାହା ଦେଲି, ପୁଅ ବି ବିଡ଼ି କଲା, ବାହା ହେଲା, ଘରର ଛପର ନଷ୍ଟ ହୋଇ ପାଣି ଗଳିଲା ଯେ ବାଧ୍ୟ ହୋଇ ଯାହା ବାକି ଜମି ଥିଲା ବିକ୍ରି କରିଦେଲି। ଜମି ବିକ୍ରି ଟାଇଲ ଛପର କରିଦେଲି। ଭାବିଲି ପୁଅ ଯଦି ଯୋଗ୍ୟ ହେବ ଧନ ରଖିବି କାହିଁକି, ପୁଅ ତ ମୋର ମାଷ୍ଟର ଚାକିରିଟିଏ ପାଇବ, ଆମ୍ଭେ ବୁଢା ବୁଢ଼ୀ ଦୁଇ ଜଣଙ୍କର ପେଟୁ କଣ ଆମ ପୁଅ ଭୋକିଲା ରଖିବ, ନା ବର୍ଷରେ ଦୁଇଖଣ୍ଡ ଲୁଗା ପିନ୍ଧିବାକୁ ଦେଇପାରିବନି, ସେ ତ ଆମର ବାର୍ଦ୍ଧକ୍ୟ ଅବସ୍ଥାର ସାହାବାଡ଼ି। ଆଜି କିନ୍ତୁ ସବୁକିଛି ଉଲଟ ପାଲଟ ହେଇଯାଇଛି। ପୁଅ ତ ଚାକିରି ପାଇଲା, ବୋହୂ ବି କଲେଜରେ ଅଧ୍ୟାପିକା, ପଇସାର ଅଭାବ ନାହିଁ, କିନ୍ତୁ ଆମ୍ଭେ ବୁଢା ବୁଢ଼ୀ ଦୁଇଟା ଅଲଢା ହୋଇଯାଇଛୁ। ବୋହୁ ସବୁବେଳେ ଜିଦ ଧରିଲା ଆଉ ଗୋଟିଏ ଜାଗା କିଣି ମାର୍ବଲ ଘର କରିବାକୁ। ପୁଅ ବି ଅମଙ୍ଗ ହେଲାନି, ଜାଗା କିଣାଗଲା ଘରଠାରୁ ଦେଢ କିଲୋମିଟର ଦୂରରେ, ଏବଂ ଘର ବି ହେଲା। ଯୋଉଦିନ ଘର ପ୍ରତିଷ୍ଠା ହେଲା ସେଦିନ ପୁଅ ବୋହୁ ନାତି ଗହଣରେ ଆମେ ଦୁଇଜଣ ସତେ ଯେମିତି ସ୍ୱର୍ଗର ସୁଖ ଅନୁଭବ କରୁଥିଲୁ। ତା ପରଦିନ ବୋହୁ ପୁଅକୁ କହିଲା, ବାପା ମାଙ୍କୁ ନେଇ ତାଙ୍କ ଘରେ ଛାଡ଼ିଦେଇ ଆସ, ପୁରୁଣା ଘରେ କେହି ନ ରହିଲେ ଘରଟା ନଷ୍ଟ ହୋଇଯିବନି, ତାଙ୍କର ଯାହା ଖର୍ଚ୍ଚ ମାସକୁ ଆମେ ଦେଇଦେବା। ଏ କଥା ଶୁଣି ମୁଁ ଓ ମୋ ସ୍ତ୍ରୀ ହତବାକ ହେଇଗଲୁ, କଣ କହିବୁ, ପାଟି ଫିଟିଲାନି। ସେ ନୂଆ ଘର ମାର୍ବଲ ଚଟାଣ ଆମର ଆକର୍ଷଣ ନଥିଲା, କିନ୍ତୁ ନାତିକୁ ଛାଡ଼ି ଆମେ ଦୁଇ ଜଣ ବଞ୍ଚିବୁ କେମିତି। ଭଗବାନଙ୍କୁ ଧନ୍ୟବାଦ ଦେଲି, ସେମାନେ ଘର ବିକ୍ରି କରି ଆମକୁ ବୃଦ୍ଧ ବୃଦ୍ଧାଶ୍ରମକୁ ପଠେଇ ନାହାନ୍ତି। ପୁଅ ବି ଏଥିରେ ଏକମତ ହେଲା ଓ ବୋହୂର ଆଜ୍ଞାମ୍ବ ଭଳି ଆମ୍ଭ ଦୁଇ ଜଣଙ୍କୁ ଆଣି ପୁରୁଣା ଘରେ ଛାଡ଼ି ଦେଇଗଲା। ବୋହୂ ସିନା ଆମର ମମତାର ମୂଲ ବୁଝିପାରିଲାନି, ପୁଅ ପରା ଆମର ରକ୍ତର, ସେ କେମିତି ଚୁପ୍ ରହିଗଲା। ମୁଁ ମୋର ଗୁପଚୁପ ଦୋକାନ ପୁଣି ଆରମ୍ଭ କରିଦେଲି, ଚଳି ଯାଉଥିଲୁ। ବୋହୁ କଥା ଛାଡ, ପୁଅ ବି ଥରେ ଆଜିକାଲି ଦେଖା କରିବାକୁ ଆସେନି, କୁଆଡେ ତାକୁ ସମୟ ହେଉନାହିଁ, ଟ୍ୟୁସନ କରୁଛି। ଆରେ ତୁ ତ 45,000 ଟଙ୍କା ଦରମା ପାଉଛୁ, ପୁଣି ଏ ଟ୍ୟୁସନ କରିକି ଟଙ୍କା ରୋଜଗାର କରିବା କଣ ଦରକାର, ଏତେ ଲୋଭ କଣ। ତାକୁ ଏ କଥା କହିଲେ ସେ ଉତ୍ତର ଦିଏ, ତୁମେ ତ ସେ ଗୁପଚୁପର ଭାଗମାପ କଥା ଚିନ୍ତା କର, ବଡ଼ ଲୋକ ହବାକୁ ହେଲେ ଦିନ ରାତି ଏକ କରି ଟଙ୍କା ରୋଜଗାର କରିବା ଦରକାର। ପୁଅ ଯେ ଆମ କଥା ବୁଝୁନଥିଲା ସେ କଥା ନୁହେଁ, କେତେବେଳେ କେମିତି ଆସୁଥିଲା, ହେଲେ କଣ ହେବ, ତା ସ୍ତ୍ରୀ ଏସବୁ ପସନ୍ଦ କରୁନଥିଲା, ଘରେ ଝଡ଼ ସୃଷ୍ଟି କରୁଥିଲା। ଦିନେ ନାତିଟକ ଆସିଥିଲା, ତା ଜେଜେମା ପଖାଳ ଖାଉଥିଲା, ତା ପାଖରେ ବସିବଡ଼ି ଆଁ କରିଦେଲା ଯେ ତା ଜେଜେମା ତା ପାଟିରେ ଗୁଣ୍ଡାଏ ପଖାଳ ଦେଇଦେଇଛି। ଏହି ସମୟରେ ତା ମା ଆସି ତା ଗାଲରେ ଗୋଟିଏ ଚାପୁଡ଼ା ମାରିଲା ଯେ ନାତିଟା ବିଚରା ପଖାଳ ତକ ଓକାଳି ପକେଇଲା। ତା ମା ତାକୁ ଘୋଷାରି ଘୋଷାରି ନଉ ନଉ କହିଲା, ଆଉ ଦିନେ ଏ ସୀମା ମାଡ଼ିବନି, ନହେଲେ ତ ତଣ୍ଟି ଚିପିଦେବି। ସେଇଦିନଠାରୁ ସେ ଆଉ କେବେ ଆସୁନଥିଲା, କିନ୍ତୁ ଆଜି ସକାଳେ ମୋ ସ୍ତ୍ରୀ ଚୁଲିରେ ପତ୍ର ଜାଳି ଗରମ ପାଣି ବସେଇଥାଏ, ସେହି ସମୟରେ ନାତି ଆସିଲା, ଏସବୁ ଦେଖି କହିଲା, ଗରମ ପାଣି କଣ ପାଇଁ କରୁଛ। ମୋ ସ୍ତ୍ରୀ କହିଲା, ତୋ ଜେଜେ ଏ ଗରମ ପାଣିରେ ଗାଧେଇବେ ପରା, ଥଣ୍ଡା ପାଣିରେ ଗାଧେଇଲେ ତାଙ୍କ ଦେହ ଭଲ ରହୁନି, ଥଣ୍ଡା ଧରୁଛି। ଏହା ଶୁଣି ନାତି କହିଲା, ତାହେଲେ ତୁମେ ଆମ ଘରେ ଯାଇ ରହୁନ କାହିଁକି, ଆମର ଗାଧୁଆ ଘରେ ଗିଜର ଲାଗିଛି ପରା, ସୁଇଚ୍ ମାରିଲେ ଗରମ ପାଣି ବାହାରୁଛି, ତୁମେ ଏ ପତ୍ର ଜାଳି ଏତେ କଷ୍ଟ କରି ଗରମ ପାଣି କରୁଛ କାହିଁକି, ଆଜି ତୁମେ ମୋ ସହିତ ଚାଲ ଆମ ଘରେ ରହିବ, ନହେଲେ ମୁଁ ଜମା ଯିବିନି, ତୁମରି ପାଖରେ ରହିବି। ଏମିତି ଜିଦ ଧରିଛି ଯେ ଏପର୍ଯ୍ୟନ୍ତ ତା ବାପା ମା ପାଖକୁ ଯାଉନାହିଁ, ସନ୍ଧ୍ୟା 6 ବାଜିଲାଣି, ତା ମା ଯେ ଆଜି କି ପ୍ରକାର ଝଡ଼ ସୃଷ୍ଟି କରିବ କିଏ କହିବ କହିଲ। ଏ କଥା ଭାବିଲା ବେଳକୁ ମୋ ଦେହ ଥରୁଛି, ଛୋଟ ପିଲାଟେ ସେ କେମିତି ବୁଝିବ ଏ ହୃଦୟ ଭିତରେ ଲୁଚିଥିବା କହକୁ।
1: କବୟିତ୍ରୀ ଅସୀମା ସାହୁଙ୍କର ପରବର୍ତ୍ତୀ କବିତା, କବିତାର ଶୀର୍ଷକ ମତେ ଏମିତି ଲାଗୁଛି ଆଉ ରାଗନି, ବୁଝିଲ ନା, ଆଉ ରାଗନି ବରଂ ଭଲ ପାଅ, ଭଲ ପାଅ ଦିନମାନଙ୍କୁ ରାତିକୁ, ତ ଭଲ ପାଅ ଧାନ କେଣ୍ଡାର ତରଳ ଅଠାକୁ, ବଳକା ବଣ ପବନ ପାଣି କାଶତଣ୍ଡିର ଧଳା ବେଣୀକୁ ବି ଭଲ ପାଅ, ବେଶି ବେଶି ଭଲ ପାଅ ଏଇ ଆମ ମାଟିକୁ। ମୋତେ କାହିଁକି କେଜାଣି ବେଳେବେଳେ ଏମିତି ଲାଗୁଛି, ଭାରି ଡର ଲାଗୁଛି, ଡର ଲାଗୁଛି ଯେ ଦିନେ ରହିବନି ଏ ଦିନ ରାତି, ଧାନ ନଦୀ ପଠାର ଫେଣ ଫଗୁଣ ଅଗନା ଅଗନି ବଣ ରାଗ ରୁଷ ରାଣ ଅଭିମାନ ଶାଗୁଣାମାନେ ସରିଗଲା ପରି ମାଟି ବି ସରିଯିବ ଦିନେ। ମୋତେ ଏମିତି ଲାଗୁଛି ଅକ୍ସିଜେନ୍ ସିଲିଣ୍ଡର ଖାଦ୍ୟ ପାଣିର ବଟିକା ନେଇ ତ ରବର୍ଟ ସଙ୍ଗେ ଗପସପ କରିବାକୁ ହେବ, କଂକ୍ରିଟ ତଳେ ତଣ୍ଟି ଚିପି କାହାକୁ ସମ୍ପୂର୍ଣ୍ଣ ଦବାଯାଇଥିବ, ସେ ଯେ ଆମ ମା, ସେ ଯେ ଆମ ମାଟି, ତ ଏମିତି ଚିହ୍ନେଇବାକୁ ବି ହେବ। ଏମିତି ଲାଗୁଛି ମାଟି ଖୋଜୁ ଖୋଜୁ ଶବ ହୋଇଯିବେ ମୋ ପୁଅ, ତା ପୁଅ

0: ଆଉ ତାଙ୍କ ପୁଅମାନେ ହେବା ଆଗରୁ ତେଣୁ ହଜେଇ ଦିଅନି ଯାହା ଅଛି, ଆହୁରି ଆଗରୁ ଭଲ ପାଅ, ବେଶୀ ବେଶୀ ଭଲ ପାଅ, ବେଶୀ ବେଶୀ ଭଲ ପାଅ।
1: କବୟିତ୍ରୀ ଅସୀମା ସାହୁଙ୍କର ଆଉ ଏକ କବିତା,
0: କବିତାର ଶୀର୍ଷକ ବିଶ୍ୱାସ। ବାସର ରାତିରେ ଟୋପାଏ ସିନ୍ଦୁର ଦିକି ଦିକି ହେଇ ଜଳୁଥିବା ଦୀପଶିଖା ଆଉ ଋଣୁଝୁଣୁ ବାଜୁଥିବା ପାଣି କାଚ ମୁଠା କରେ ତ ବିଶ୍ୱାସ। ବିଶ୍ୱାସ ପୁଣି ଜାଡ଼ ଜଡ଼ସଡ଼ ସକାଳରେ ପୂଜା ଥାଳି ଧରି ମନ୍ଦିର ମୁହାଁ ଧାଉଁଥିବା ହବିଶିଆଳିର ଯୋଡ଼ିଏ ପାଦ, ମା ଗୋଡ଼ରେ ଗୁଗୁପାଞ୍ଚି ଖେଳିବା ବେଳେ ଶୂନ୍ୟରେ ଝୁଲି ରହିଥିବା ଶିଶୁର ଖିଲ୍ ଖିଲ୍ ହସରେ ତ ବିଶ୍ୱାସ। ବିଶ୍ୱାସ ପୁଣି ପିଠୌ ଲିପା ଲକ୍ଷ୍ମୀପାଦ ଉପରେ ଗେଣ୍ଡୁ ଫୁଲ ଥୋଇ ଲକ୍ଷ୍ମୀ ପୁରାଣ ପଢ଼ିବା ବେଳେ ଜଗନ୍ନାଥଙ୍କର ହଟହଟା ଆଉ ଶ୍ରିୟାଚଣ୍ଡାଳୁଣୀର କଥା। ବିଶ୍ୱାସ ଅଛି ବୋଲି ଜଡ଼ି ମହୁରି ବଜେଇ ବାପଟିଏ ଝିଅର ହାତକୁ ଅଜଣା କାହା ହାତରେ ମନ୍ତ୍ରଧ୍ୱନି ସହ ସଉଁପି ଦେଇପାରୁଛି। ବୋଉ ତା ଚଉରା ମୂଳରେ ନୀତି ସଞ୍ଜବତୀ ଜାଳି ପିଲାଝିଲାଙ୍କ ପାଇଁ ମାଟିରେ ମୁଣ୍ଡିଆ ମାରି ମାରି ଆଶିଷ ମାଗୁଛି। କାହାରି କବିତା ଗପ କି କଥା କଟାକଟିରେ ଚହଲି ଯାଇନି ବା ହାରିଯାଇନି ସେ, ବରଂ ଅମୃତର ଧାର ହୋଇ ବ୍ରହ୍ମାଣ୍ଡ ସାରା ଧୀରେ ଧୀରେ ନିଗିଡ଼ି ପଡ଼ୁଛି। ଆହା, ଏଇ ତ ସେଇ ବିଶ୍ୱାସ ଯିଏ ଧାରେ ଆଲୁଅ ହୋଇ କେଉଁଠି ନା କେଉଁଠି ଅନ୍ଧାରରେ ବି ଜଳୁଛି, ଅନ୍ଧାରରେ ବି ଜଳୁଛି।
1: କବୟିତ୍ରୀ ଅସୀମା ସାହୁଙ୍କର ଆଉ ଏକ କବିତା,
0: କବିତାର ଶୀର୍ଷକ ଅନନ୍ୟା। ସ୍ତ୍ରୀ ଲୋକର ନରମ ଦେହ ନଦୀ ତୀରର ଉଠାଣି ଗଡ଼ାଣିରେ ଗୋଟିଏ ଗୋଟିଏ ଝାଙ୍କୁଳିଆ ଗଛ, ଆଜି ପର୍ଯ୍ୟନ୍ତ ମୁଣ୍ଡ ଟେକି ଅଗଣିତ ପରିବାରକୁ କେବଳ ଧୈର୍ଯ୍ୟ ଡାଳରେ ଝୁଲେଇ ରଖିପାରିଛି ବୋଲି କ'ଣ ଜୀବନ ଶୁଣିପାରୁନାହିଁ କି, କ'ଣ ଜୀବନ ଶୁଣିପାରୁନାହିଁ କି ପକ୍ଷୀ ଗୀତ। ସ୍ତ୍ରୀ ଲୋକର ବଳିଦାନ ପୂଜା ପ୍ରେମକୁ ସଜଉଥିବା ସୁବାସିତ ମାଳର ଗୋଟିଏ ଗୋଟିଏ ସୁକୁମଳ ଫୁଲ, କ'ଣ ପ୍ରତିମୁହୂର୍ତ୍ତରେ ବିଞ୍ଚି ପଡ଼ୁନାହାନ୍ତି କି ପୃଥିବୀଟିକୁ ବାସ୍ନାୟିତ କରିଦେବାର ମୋହରେ। ମାଙ୍କ ମେଲାଣିରେ ମିଳେଇ ଯାଉଥିବା ମାଟିରୁ କେବେ କ'ଣ ସରିଯାଇପାରେ ଭଲ ପାଇବା, ଏତେ ବର୍ଷର ଅନୁଭବ ଓ ବିସର୍ଜନ ପରେ ସେଇ ମାଟି ଅନ୍ନପୂର୍ଣ୍ଣାଙ୍କର ଧାନ ଫୁଲରେ ମହକ ଭରେ, ଆଉ ଋଣୁଝୁଣୁ ପାଣି କାଚ ପିନ୍ଧା ଗୃହଲକ୍ଷ୍ମୀମାନେ ଦିନ ରାତି ଲାଗି ପଡ଼ିଥାନ୍ତି ଯେଉଁ ସଂସାର ସର୍ଜନାରେ, ତାହା ହିଁ ତ ଶ୍ରେଷ୍ଠ ମନ୍ତ୍ର ଧ୍ୱନି ପ୍ରତିପାର୍ବଣରେ, ପ୍ରତିପାର୍ବଣରେ।
1: କବୟିତ୍ରୀ ଅସୀମା ସାହୁଙ୍କର ପରବର୍ତ୍ତୀ କବିତା,
0: କବିତାର ଶୀର୍ଷକ ଦେବୀ ପରି। ତା ନିରବତାକୁ ହାରିଯିବାର ନାଁ ଦେଇ ଜିତିବାର ମିଛ ଆତ୍ମସନ୍ତୋଷରେ ବଞ୍ଚେ ପୁରୁଷ, ଗଡ଼ଜିଣା ହସଖଣ୍ଡେ ମାଖି ଏପାଖ ସେପାଖ ଚାହେଁ ନିଶ ସାଉଁଳାଏ। ସ୍ତ୍ରୀ ଫେରିଯାଏ ରୋଷେଇ ଘରକୁ, ସ୍ତ୍ରୀ ଫେରିଯାଏ ରୋଷେଇ ଘରକୁ, ତା ନିତିଦିନ ସାଥି ହାଣ୍ଡି କୁଣ୍ଡି ବାସନ କୁସନ ସହ ଟିକେ ଗପିବାକୁ। ସ୍ତ୍ରୀ ଏଡ଼ାଇପାରେ ନା ଅଲଣା ପ୍ରେମ ନିବେଦନ, ଦିହମୁଣ୍ଡ ଆଉଁସା ଅର୍ତଳି ଛିଗୁଲା ଛିଗୁଲି ସବୁ ମଥାପାତି ସହେ, ତା ହାତର ଚୁଡ଼ି ଋଣୁଝୁଣୁ ହୋଇ ରାଗୁଥିଲା ବେଳେ ଦରଫୁଟା ଚାଉଳ ବି ତା ସହଜପଣକୁ ସହି ନପାରି ସିଝିବେନି ଧମକାନ୍ତି। ଚଟୁ ମାରି ଦରସିଝା ଭାତ ଟେକି ଆଣି ସଳ ସିଝିବାକୁ ବୁଝାଏ ସ୍ତ୍ରୀ, କହେ ଘରଣୀ ସର୍ବଂସହା, ଘରଣୀ ସର୍ବଂସହା, ନ ସହିଲେ ଧରା ରହିବ ତ, ନ ସହିଲେ ଧରା ରହିବ ତ।
1: ହଁ ଭଉଣୀ, ବର୍ଷା ଦିନରେ ଘର ଭିତରକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଘର ବାହାର ମଧ୍ୟ ସେଭଳି ପରିଷ୍କାର ରଖିବା। ଯେଉଁ ଗଛ ଗୁଡ଼ିକ ଅଧିକ ବଢ଼ିଯାଇଛି, ଲଟା ଜାତୀୟ ଗଛ, ତାକୁ ଆମେ କାଟିକି ଠିକ୍ ସାଇଜ କରିକି ରଖିବା। ଅନାବନା ଗଛ ଘାସ ଏସବୁକୁ ଉପାଡ଼ି ଦେବା, ବିଭିନ୍ନ ପ୍ରକାର

0: କୀଟନାଶକ ତରଳ ପଦାର୍ଥ ବଜାରମାନଙ୍କରେ ମିଳୁଛି, ତାକୁ ଆମେ ସଂଗ୍ରହ କରି ଘର ପୋଛିଲା ବେଳେ ବ୍ୟବହାର କଲେ ମଶା, ମାଛି, ପିମ୍ପୁଡ଼ି, ଅନ୍ୟାନ୍ୟ କୀଟ ଆଦି ଘରେ ହେବ ନାହିଁ। ରୋଷେଇ ଘରକୁ ସେମିତି ସବୁବେଳେ ସଫା ସୁତୁରା ରଖିବା। ଘରେ ବାସନ କୁସନ, ବ୍ୟବହାର କରାଯାଉଥିବା ବିଭିନ୍ନ ପ୍ରକାର ଡବା, ବୋତଲ ଏସବୁକୁ ପୋଛାପୋଛି।
1: ଶୁଣିଲେ ମହିଳା ମହଲ କାର୍ଯ୍ୟକ୍ରମ, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏ ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କ ପାଇଁ ରାମ ମନ୍ଦିର ସଭ୍ୟତାଗତ ଚେତନାର ପୁନର୍ଜାଗରଣ ଶୀର୍ଷକରେ କିଭଳି ରାମ ମନ୍ଦିର ନିର୍ମାଣ ଦୂରଦୃଷ୍ଟି ବାସ୍ତବ ରୂପ ନେଇଛି ସେ ବିଷୟରେ ତଥ୍ୟ ଉପସ୍ଥାପନ କରୁଛୁ। 2014 କେନ୍ଦ୍ରରେ ସରକାର ପରିବର୍ତ୍ତନ ଏବଂ 2017

0: ଉତ୍ତରରେ ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ସରକାର ଗଠନ ହେବା ପରେ ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାର ରୂପାନ୍ତର ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଇଥିଲା। ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ପରେ ସେଠାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ପଥ ଉନ୍ମୁକ୍ତ ହୋଇଥିଲା। ଦୀପୋତ୍ସବ ଭଳି ବୃହତ୍ ପବିତ୍ର କାର୍ଯ୍ୟ ମାଧ୍ୟମରେ ଅଯୋଧ୍ୟାରେ ହଜିଯାଇଥିବା ସାଂସ୍କୃତିକ ଓ ଧାର୍ମିକ ଗୌରବ ପୁନଃସ୍ଥାପନ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟା ନଗରୀ ବିଶ୍ୱସ୍ତରରେ ଧାର୍ମିକ ପର୍ଯ୍ୟଟନ, ସନାତନ ସଂସ୍କୃତି ଓ ବିକାଶର ଏକ ପ୍ରତୀକ ଭାବେ ଉଭା ହୋଇଛି। ଭଗବାନ ରାମଙ୍କ ଏହି ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇ କହିଥିଲେ, ଯଦି ଭାରତକୁ 2047 ସୁଦ୍ଧା ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ହେବ, ତେବେ ଆମମାନଙ୍କୁ ନିଜ ଭିତରେ ପ୍ରଭୁ ରାମଙ୍କ ମୂଲ୍ୟବୋଧକୁ ଜାଗ୍ରତ କରିବାକୁ ପଡ଼ିବ।
1: राम एक मूल्य है, एक मर्यादा है, एक दिशा है। अगर भारत को साल 2047 तक विकसित बनाना है, अगर समाज को सामर्थ्यवान बनाना है, तो हमें अपने भीतर राम को जगाना होगा।
0: ଅଯୋଧ୍ୟା ମହାନଗର ନିଗମର ମେୟର କିରିଶପତି ତ୍ରିପାଠୀ କହିଛନ୍ତି, ରାମ ମନ୍ଦିର ନିର୍ମାଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଅନୁଯାୟୀ ଅଯୋଧ୍ୟାରେ ସାଂସ୍କୃତିକ, ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ପରିବର୍ତ୍ତନ ଘଟିଛି। ସେଠାରେ କେବଳ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇନାହିଁ, ବରଂ ଆଧୁନିକ ସୁବିଧା ସୁଯୋଗ ମଧ୍ୟ ଉପଲବ୍ଧ ହେଉଛି। ଆଜି ଅଯୋଧ୍ୟା କେବଳ ଏକ ଆସ୍ଥାର କେନ୍ଦ୍ର ନୁହେଁ, ବରଂ ଧାର୍ମିକ ପର୍ଯ୍ୟଟନ, ସଂଯୋଗୀକରଣ ଏବଂ ନିଯୁକ୍ତି ସୁଯୋଗ କ୍ଷେତ୍ରରେ ନୂତନ ମାନଦଣ୍ଡ ସ୍ଥାପନ କରୁଛି। ଭାରତର ସଭ୍ୟତା, ସଂସ୍କୃତି ଓ ଐତିହ୍ୟର ବିଶ୍ୱସ୍ତରୀୟ ପ୍ରତୀକ ଭାବେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଉଭା ହୋଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶରେ ବୁଲା ପଶୁମାନଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ ସମ୍ପର୍କିତ ନିର୍ଦ୍ଦେଶକୁ ବିରୋଧ କରି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ଦାୟର ଆବେଦନର ଶୁଣାଣି ନିମନ୍ତେ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବା ଲାଗି ସୁପ୍ରିମକୋର୍ଟ ସମ୍ମତି ପ୍ରକାଶ କରିଛନ୍ତି। ପ୍ରାଧିକରଣ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି, ଜଷ୍ଟିସ୍ ବିକ୍ରମନାଥଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଜାତୀୟ ରାଜପଥ ପ୍ରାଧିକରଣକୁ ଆଶ୍ରୟସ୍ଥଳ ନିର୍ମାଣ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ଆଶ୍ରୟସ୍ଥଳ ନିର୍ମାଣ କରିବା କାର୍ଯ୍ୟ ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ଓ ପ୍ରଶାସନର ଦାୟିତ୍ୱ। ସଲିସିଟର ଜେନେରାଲ ଶ୍ରୀ ମେହେଟା ଏହି ମାମଲାର ଶୁଣାଣି ପାଇଁ ଜଷ୍ଟିସ୍ ବିକ୍ରମନାଥ, ଜଷ୍ଟିସ୍ ସଞ୍ଜୟ ମେହେଟା ଓ ଜଷ୍ଟିସ୍ ଏନ୍ବି ଅଞ୍ଜାରିଆଙ୍କୁ ନେଇ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ନ୍ୟାୟାଳୟଙ୍କୁ ଅନୁରୋଧ କରିଛନ୍ତି। ସୁଦାନର ଓନି ଖଣି ଅଞ୍ଚଳ ଭୁଶୁଡ଼ିବା ଫଳରେ 10 ଜଣ ଖଣି ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ 21 ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଓନି ଖଣି ଅଞ୍ଚଳରେ 5ଟି ମାଇନିଂ ସାଫ୍ଟ ଭୁଶୁଡ଼ି ପଡ଼ିବା ଫଳରେ ଏଭଳି ଘଟଣା ଘଟିଛି। ସୁଦାନ ଖଣିଜ ସମ୍ବଳ କମ୍ପାନୀ ପକ୍ଷରୁ ଖଣି ଭୁଶୁଡ଼ି ପଡ଼ିବା ଘଟଣା ନେଇ ସୂଚନା ଦିଆଯାଇଛି। ପ୍ରଥମେ ଗୋଟିଏ ସାଫ୍ଟ ଭୁଶୁଡ଼ି ପଡ଼ିବା ଫଳରେ ଅନ୍ୟ 4ଟି ମଧ୍ୟ ଭୁଶୁଡ଼ି ପଡ଼ିଥିଲା, ଫଳରେ ସେଠାରେ କାମ କରୁଥିବା ଖଣି ଶ୍ରମିକମାନଙ୍କ ଉପରେ ପଥର ଓ ମାଟି ଜମା ହୋଇଯାଇଥିଲା। ଉତ୍ତରାଖଣ୍ଡର ହୋଲିରେ ଭାରତ ଆମେରିକା ମିଳିତ ସମରାଭ୍ୟାସ ଅନ୍ତର୍ଗତ ଯୁଦ୍ଧ ଅଭ୍ୟାସ 2026 ଜାରି ରହିଛି। ଭାରତୀୟ ସେନାର ସୂଚନା ଅନୁଯାୟୀ ଏହି ଅଭ୍ୟାସ କାର୍ଯ୍ୟରେ ପ୍ରଶିକ୍ଷଣ ସମେତ ଉଭୟ ଦେଶର ଯବାନମାନଙ୍କ ମଧ୍ୟରେ ଆପୋଷ ବୁଝାମଣା ଜରିଆରେ ସହଭାଗିତା ଦୃଢ଼ ହେଉଛି। ଅଭ୍ୟାସ ସମୟରେ ଉଭୟ ଦେଶର ଯବାନମାନେ ଯୁଦ୍ଧକୌଶଳ ପ୍ରଦର୍ଶନ କରୁଛନ୍ତି। ଆମେରିକାର ଯବାନମାନେ ବଦ୍ରିନାଥରେ ଆୟୋଜିତ ସାଂସ୍କୃତିକ ଉତ୍ସବରେ ଯୋଗଦେଇ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟର ପ୍ରଦର୍ଶନ ଦେଖିଥିଲେ। ଜାପାନର ନୟାଗଡ଼ଠାରେ ଚାଲିଥିବା ଏସୀୟ କ୍ରୀଡ଼ାର 10 ମିଟର ପୁରୁଷ ଏୟାର ରାଇଫଲ ପ୍ରତିଯୋଗିତାରେ ଭାରତ 2ଟି ପଦକ ଅକ୍ତିଆର କରିଛି। 252.4 ସ୍କୋର କରି ହିମାଂଶୁ ଧିଲୋ ରୌପ୍ୟ ପଦକ ହାସଲ କରିଥିବା ବେଳେ ରୁଦ୍ରାଂଶ ପାଟିଲ 230.9 ସ୍କୋର କରି କାଂସ୍ୟ ପଦକ ଜିତିଛନ୍ତି। ପୂର୍ବରୁ ପୁରୁଷ 10 ମିଟର ଏୟାର ରାଇଫଲ୍ସ ଦଳଗତ ପ୍ରତିଯୋଗିତାରେ ଭାରତ ରୌପ୍ୟ ପଦକ ଜିତିଥିଲା। ଏହି ପ୍ରତିଯୋଗିତାରେ ହିମାଂଶୁ ଧିଲନ, ପାର୍ଥ ମାନେ ଏବଂ ରୁଦ୍ରାଂଶ ପାଟିଲ 1890.1 ସ୍କୋର କରିଥିଲେ। ସେହିପରି ମିଳିତ ମାର୍ଶାଲ ଆର୍ଟସରେ ସୁଚିକା ତରିଆଲ ସିଙ୍ଗାପୁରର ହୁଇ ହୁଙ୍ଗ ତୋଇଙ୍କଠାରୁ ମହିଳା 60 କିଲୋଗ୍ରାମ ସେମିଫାଇନାଲରେ 0-2 ପରାସ୍ତ ହୋଇ କାଂସ୍ୟ ପଦକ ହାସଲ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏସୀୟ କ୍ରୀଡ଼ାରେ ପୁରୁଷ 10 ମିଟର ରାଇଫଲ ଦଳଗତ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ହିମାଂଶୁ, ରୁଦ୍ରାଂଶ ଏବଂ ପାର୍ଥଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଦେଶକୁ ଗୌରବାନ୍ୱିତ କରିଛି। କେନ୍ଦ୍ର ଯୁବ ବ୍ୟାପାର କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ମାର୍ଶାଲ ଆର୍ଟସରେ କାଂସ୍ୟ ପଦକ ଜିତିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଏସୀୟ କ୍ରୀଡ଼ାରେ ପ୍ରଥମ ଥର ପାଇଁ ଭାରତ ମିକ୍ସଡ ମାର୍ଶାଲ ଆର୍ଟସରେ ପଦକ ଜିତି ଇତିହାସ ସୃଷ୍ଟି କରିଛି। ପାଣିପାଗ ବିଭାଗ ଓଡ଼ିଶା ସମେତ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ, ତାମିଲନାଡୁ, ପୁଡୁଚେରୀ ଏବଂ ତେଲଙ୍ଗାନାରେ ଆସନ୍ତା 2-3 ଦିନ ପର୍ଯ୍ୟନ୍ତ ପ୍ରବଳ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଧାନସଭା ଅଧିବେଶନ ପୂର୍ବରୁ ଆଜି ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ। ଅଧିବେଶନ ସମୟରେ 6ଟି ବିଧେୟକ ଉପରେ ଆଲୋଚନା ହେବା ନେଇ ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ପରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା। ଉତ୍ତର ଆଣ୍ଡାମାନ ସାଗର ଓ ତତ୍ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବା ସମ୍ଭାବନା। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ଏବଂ ମାନସିକ ସ୍ମୃତିଶକ୍ତି ହ୍ରାସ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଅଲଜାଇମର୍ସ ଦିବସ। ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ଅବ୍ୟବହିତ ପୂର୍ବରୁ ବିଧାନସଭାରେ ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାନସଭାର ଆଗାମୀ ଅଧିବେଶନ ସୁଚାରୁ ରୂପେ ଆୟୋଜନ କରିବା ନେଇ ବୈଠକରେ ଆଲୋଚନା କରାଯାଇଛି। ବିଧାନସଭାକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସମସ୍ତ ରାଜନୈତିକ ଦଳମାନଙ୍କର ସହଯୋଗ କାମନା କରିଛନ୍ତି। ଏହି ଅଧିବେଶନରେ 6ଟି ବିଧେୟକ ଉପରେ ଆଲୋଚନା ହେବ। ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ କିମ୍ବା ଅନ୍ୟ ପ୍ରସଙ୍ଗ ଉପରେ ମଧ୍ୟ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଓ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତାକାଲିଠାରୁ ଅଧିବେଶନ ଆରମ୍ଭ ହୋଇ ଅକ୍ଟୋବର 3 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନରେ ମୋଟ 9ଟି କାର୍ଯ୍ୟଦିବସ ରହିଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଆଜି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟ୍ଟିଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଶ୍ରୀ ସାଏ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ରହିଥିବା ସାଂସ୍କୃତିକ ଐତିହ୍ୟକୁ ନେଇ ଆଲୋଚନା କରିଥିଲେ। ଏଥିସହ ଉଭୟ ରାଜ୍ୟ ମଧ୍ୟରେ ବିଭିନ୍ନ କ୍ଷେତ୍ରର ବିକାଶ ସହ ଜଡ଼ିତ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ସମ୍ପର୍କିତ ଚୂଡ଼ାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଲନ୍ ଅପରାହ୍ନରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିବେ। ଗଞ୍ଜାମ ଜିଲ୍ଲାର 13ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ 28,10,951 ଜଣ ମତଦାତା ତାଲିକାରେ ସ୍ଥାନ ପାଇଛନ୍ତି। ଜିଲ୍ଲାରେ 851ଟି ନୂଆ ମତଦାନ କେନ୍ଦ୍ର

0: ଯୋଡ଼ାଯାଇଛି, ଫଳରେ ଏହାର ସଂଖ୍ୟା ବୃଦ୍ଧି ପାଇ 3975 ପହଞ୍ଚିଛି। ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାରେ ମୋଟ 662 ବୁଥ୍ରେ 462384 ଜଣ ମତଦାତାଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ବୌଦ୍ଧ ଜିଲ୍ଲାରେ 3,25,886 ଜଣ ମତଦାତା ଚୂଡ଼ାନ୍ତ ତାଲିକାରେ ସାମିଲ ହୋଇଛନ୍ତି। 15,140 ଜଣଙ୍କ ନାମ ତାଲିକାରୁ ବାଦ ପଡ଼ିଛି। ନୟାଗଡ଼ ଜିଲ୍ଲାର 4 ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ 751,742 ଜଣ ଚୂଡ଼ାନ୍ତ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି। ରାୟଗଡ଼ ଜିଲ୍ଲାର ମୋଟ 6,71,378 ଜଣ ମତଦାତା, ନୂଆପଡ଼ା ଜିଲ୍ଲାର ମୋଟ 4,90,344 ଜଣ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର 12,01,628 ଜଣ ମତଦାତା ଚୂଡ଼ାନ୍ତ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ପାଇପ୍ ଜଳ ଯୋଗାଣ ଯୋଜନା, ଅଟଳ ପେନ୍ସନ୍ ଯୋଜନା, ନୂତନ ରାସନକାର୍ଡ ଆଦି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ବୈଠକରେ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉତ୍ତର ଆଣ୍ଡାମାନ ସାଗର ଓ ତତ୍ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଘନୀଭୂତ ହୋଇ ଆଜି ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବା ସହ ପରେ ଗଭୀର ଅବପାତର ରୂପ ନେଇ ଆସନ୍ତା ବୁଧବାର ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି। ଲଘୁଚାପର ପ୍ରଭାବରେ ଆସନ୍ତା 7 ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ 8 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ 11 ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବିଭାଗକୁ ଜରୁରୀକାଳୀନ ପରିସ୍ଥିତି ସହ ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ସମୁଦ୍ର ଓ ନଦୀକୂଳ ଅଞ୍ଚଳବାସୀଙ୍କୁ ସ୍ଥାନାନ୍ତର କରିବା ପଦକ୍ଷେପ ନିଆଯିବ। ସମ୍ବେଦନଶୀଳ ସ୍ଥାନଗୁଡ଼ିକୁ ଚିହ୍ନଟ କରାଯାଇ ଓଡ୍ରାଫ୍ ଟିମ୍, ପୁଲିସ୍ ବିଭାଗ, ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍ ବିଭାଗକୁ ସଜାଗ ରଖାଯାଇଛି। କଳିଙ୍ଗ ଘାଟିରେ ଭୂସ୍କଳନ ହେବାର ଆଶଙ୍କା ରହିଥିବାରୁ କନ୍ଧମାଳ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରଖାଯାଉଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆସନ୍ତା ବୁଧବାର ଓ ଗୁରୁବାର 2 କଳିଙ୍ଗାଘାଟି ଜନସାଧାରଣଙ୍କ ଯାତାୟତ ପାଇଁ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏ ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ଧାରାବାହିକରେ ଆଜି ଶୁଣିବା ନିମ୍ବ ଆବୃତ ୟୁରିଆ 2015 ସମ୍ପର୍କରେ।
1: କେନ୍ଦ୍ର ସରକାର 2015 ମସିହାରେ ୟୁରିଆର ଉପଯୁକ୍ତ ଓ ଦକ୍ଷ ବ୍ୟବହାରକୁ ପ୍ରୋତ୍ସାହନ ଦେବା ସହ ନାଇଟ୍ରୋଜେନ୍ର ଅପଚୟ ହ୍ରାସ ଓ ରିହାତିଯୁକ୍ତ ୟୁରିଆର ଅଣକୃଷି କ୍ଷେତ୍ରକୁ ବେଆଇନ ବ୍ୟବହାର ରୋକିବା ଲକ୍ଷ୍ୟରେ ନିମ୍ବ ଆବୃତ ୟୁରିଆକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏଥିରେ ଦେଶର ସମସ୍ତ ସ୍ୱଦେଶୀ ୟୁରିଆ ଉତ୍ପାଦକଙ୍କୁ ରିହାତିଯୁକ୍ତ ୟୁରିଆର 75% ନିମ୍ବ ଆବୃତ କରିବା ବାଧ୍ୟତାମୂଳକ କରାଯାଇଥିଲା। ପରବର୍ତ୍ତୀ ସମୟରେ ସ୍ୱଦେଶୀ ୟୁରିଆ ଉତ୍ପାଦର 7%କୁ ନିମ୍ବ ଆବୃତ କରାଯାଇଥିଲା। ଭାରତ ଏକ କୃଷି ପ୍ରଧାନ ଦେଶ। ଓଡ଼ିଶାର ଅର୍ଥନୀତି ଓ ଗ୍ରାମୀଣ ଜୀବନରେ କୃଷିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଫସଲ ଉତ୍ପାଦନ ବୃଦ୍ଧିରେ ୟୁରିଆ ସାରର ବ୍ୟବହାର ଓ ନାଇଟ୍ରୋଜେନ୍ର ଅପଚୟ ରୋକିବା ଉପରେ ନିମ୍ବ ଆବୃତ ୟୁରିଆ ଉପଯୋଗୀ ପଦକ୍ଷେପ ବିବେଚିତ ହେଉଛି। ନିମ୍ବ ତେଲରେ ଆବରଣ ଥିବା ୟୁରିଆ ମାଟିରେ ଧୀରେ ଧୀରେ ମିଶିବା ସହ ନାଇଟ୍ରୋଜେନ୍ ନିର୍ଗତ କରିଥାଏ, ଫଳରେ ଫସଲକୁ ଅଧିକ ସମୟ ପର୍ଯ୍ୟନ୍ତ ନାଇଟ୍ରୋଜେନ୍ ଉପଲବ୍ଧ ହୋଇଥାଏ। ଏହା ସାରର ବ୍ୟବହାରର ଦକ୍ଷତା ବଢ଼ାଇବା ସହ କୀଟପତଙ୍ଗ ନିୟନ୍ତ୍ରଣରେ ସହାୟକ ହୋଇଥାଏ। ବଲାଙ୍ଗୀର ଜିଲ୍ଲାରେ ଚାଷ କାର୍ଯ୍ୟରେ କୃଷକମାନେ ନିମ୍ବ ଆବୃତ ୟୁରିଆର ବ୍ୟବହାର କରୁଛନ୍ତି, ଯାହାଫଳରେ ସାରର ଦକ୍ଷ ବ୍ୟବହାର ସହ ଭୂତଳ ଜଳ ପ୍ରଦୂଷଣ ଓ ପରିବେଶ ପ୍ରଦୂଷଣ ହ୍ରାସ ପାଇବାରେ ଲାଗିଛି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହା କହିଛନ୍ତି,
2: ନିମ୍ କୋଟେଡ୍ ୟୁରିଆଟା ଗୋଟେ ଗ୍ରାନୁଲାର ଆଉ ତା ଉପରେ ଗୋଟେ ନିମ୍ ଅଏଲ୍ଟେ କୋଟିଂ ହେଇଥାଏ, କିନ୍ତୁ ଏତାର ଏଫିସିଏନ୍ସି ପରସେଣ୍ଟ ହେଲା 46%ର ନାଇଟ୍ରୋଜେନ୍ ଏଇଥିରେ ବି ଥାଏ, ଆଉ କନଭେନ୍ସନାଲ ୟୁରିଆ 46%ର ନାଇଟ୍ରୋଜେନ୍ ଥାଏ। ଏଇ ସେ ଛୋଟ ଦାନା ହଉ କି ବଡ଼ ଦାନା ହଉ, ଆମେ ସାଧାରଣତଃ ବ୍ରୋଡ଼କାଷ୍ଟିଂ ମେଥଡ଼ରେ ଏଟାକୁ ଆପ୍ଲାଏ କରିଥାଉ। ଆଉ ନାଇଟ୍ରୋଜେନ୍ ରିଲିଜ୍କୁ ଦେଖିବା, କନଭେନ୍ସନାଲ ୟୁରିଆ ଛୋଟ ଦାନାଟା ବହୁତ ଶୀଘ୍ର ଫାଷ୍ଟ ଡିଜ

0: ହେଇକିରି ମାଟିରେ ଆଭେଲେବୁଲ ହେଇଥାଏ, କିନ୍ତୁ ନିମ୍ କୋଟେଡ଼ଟା ସ୍ଲୋ ଆଉ କଣ୍ଟ୍ରୋଲ ଫର୍ମରେ ଏଫିସିଏନ୍ସିଟା ହେଲା 30-50% ତକ ଏଫିସିଏନ୍ସିଟା, କିନ୍ତୁ ନିମ୍ କୋଟେଡ଼ଟା ତାଠୁ ବେଶୀ 50-60% ପର୍ଯ୍ୟନ୍ତ ସେଟା ପ୍ଲାଣ୍ଟକୁ ମିଳିଥାଏ। ଯେହେତୁ ନାଇଟ୍ରୋଜେନ୍ଟା ଲିଚିଂ ହେଇଯାଏ, ଗ୍ୟାସ୍ ହେଇଯାଏ, ତିନୋଟି କିସ୍ତିରେ ଦେଇଥାଉ।
1: ବଲାଙ୍ଗୀରରୁ ଆକାଶବାଣୀ ସମାଚାର କଟକ ପାଇଁ ସୁବୋଧ ମେହେରଙ୍କ ସହ ମୁଁ ସ୍ମୃତି ରେଖା ତାରିଣୀ।
2: କଳାହାଣ୍ଡି ଜିଲ୍ଲାର ମାଣିକେଶ୍ୱରୀଙ୍କ ପୀଠରେ ତୃତୀୟ ପର୍ଯ୍ୟାୟ ନୂଆଖାଇ ପର୍ବ ପାଳିତ ହେଉଛି। ଭବାନୀପାଟଣା, ଲାଞ୍ଜିଗଡ଼, ମଦନପୁର ରାମପୁର, ଥୁଆମୂଳ ରାମପୁର, କଲ୍ଲାପାଟ ଆଦି ଅଞ୍ଚଳରେ ସକାଳ 8:20-9:30 ମଧ୍ୟରେ ନବାନ୍ନ ଲାଗି ହୋଇଥିଲା। ପରେ ଘରେ ଘରେ ନୂଆଖାଇ ଭେଟ୍ଘାଟ ଆରମ୍ଭ ହୋଇଛି। ବାର୍ଦ୍ଧକ୍ୟରେ ଦେଖାଦେଉଥିବା ସ୍ମୃତିକ୍ଷୟ ବା ଅଲଜାଇମର୍ସ ରୋଗ ସମ୍ପର୍କରେ ସଚେତନତା ବୃଦ୍ଧି ଲକ୍ଷ୍ୟ ନେଇ ଆଜି ବିଶ୍ୱ ଅଲଜାଇମର୍ସ ଦିବସ ପାଳନ କରାଯାଉଛି। ଶୀଘ୍ର ଜାଣିଲେ ତ୍ୱରିତ ପଦକ୍ଷେପ ନେଇପାରିବେ, ଡିମେନ୍ସିଆର ଚିହ୍ନଟ ଅତ୍ୟନ୍ତ ଜରୁରୀ ବାର୍ତ୍ତା ନେଇ ଚଳିତ ବର୍ଷ ଏହି ଦିବସ ପାଳନ କରାଯାଉଛି। ଭାରତରେ ଚିହ୍ନଟ ହୋଇଥିବା 88 ଲକ୍ଷରୁ ଅଧିକ ଡିମେନ୍ସିଆ ପୀଡ଼ିତ ରୋଗୀଙ୍କ ମଧ୍ୟରୁ ପ୍ରାୟ 70% ଅଲଜାଇମର୍ସ ରୋଗରେ ପୀଡ଼ିତ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ କଟକ ଏସ୍ସିବି ମେଡିକାଲ କଲେଜର ମାନସିକ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ଶାରଦା ପ୍ରସାଦ ସ୍ୱାଇଁ କହିଛନ୍ତି,
3: ଯେଉଁମାନେ ଉଚ୍ଚ ରକ୍ତଚାପ ରୋଗୀ, ମଧୁମେହ ରୋଗରେ ଆକ୍ରାନ୍ତ, ମୋଟାପା ରୋଗରେ ଆକ୍ରାନ୍ତ, ଅଧିକ ନିଶା ସେବନ କରନ୍ତି, ଏହି ରୋଗ ହେବାର ଅଧିକା ଚାନ୍ସ ଥାଏ। ଏହି ରୋଗ ଯେତେବେଳେ ହୁଏ ସେତେବେଳେ କଣ କଣ ଲକ୍ଷଣ ଦେଖାଯାଇଥାଏ? ଏହି ରୋଗ ହେଲେ ସାଧାରଣ ଭାବେ ବ୍ୟକ୍ତିଟି ଦୈନନ୍ଦିନ ଜୀବନରେ ଭୁଲ ଭଟକା କରେ, ଅର୍ଥାତ୍ ତାର କୌଣସି ଜିନିଷ ମନେ ରହେ ନାହିଁ, ସେ ସବୁ ଜିନିଷ ଭୁଲି ଯାଏ।
2: ହିଂସା ଓ ଯୁଦ୍ଧକୁ ପରିହାର କରି ଆଲୋଚନା, ପର୍ଯ୍ୟାଲୋଚନା, ଅନ୍ତର୍ଜାତୀୟ ବୁଝାମଣା ଓ ସହମତି ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଉପାୟରେ ସମସ୍ୟାର ସମାଧାନର ରାସ୍ତା ବାହାର କରିବା ନେଇ ଆଜି ପୃଥିବୀରେ ଅନ୍ତର୍ଜାତୀୟ ଶାନ୍ତି ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଅନ୍ତର୍ଜାତୀୟ ଶାନ୍ତି ଦିବସର ବିଷୟବସ୍ତୁ ଶାନ୍ତିରେ ନିବେଶ କରନ୍ତୁ ସମସ୍ତଙ୍କ ପାଇଁ ସବୁଠାରେ ପ୍ରତିଦିନ। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଧାନସଭା ଅଧିବେଶନ ପୂର୍ବରୁ ଆଜି ଅନୁଷ୍ଠିତ ହେଲା ସର୍ବଦଳୀୟ ବୈଠକ। ଅଧିବେଶନ ସମୟରେ 6 ବିଧେୟକ ଉପରେ ଆଲୋଚନା ହେବା ନେଇ ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ପରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା। ଉତ୍ତର ଆଣ୍ଡାମାନ ସାଗର ଓ ତତ୍ସଂଲଗ୍ନ ଅଞ୍ଚଳରେ ସୃଷ୍ଟ ଲଘୁଚାପ ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବା ସମ୍ଭାବନା। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ। ଏବଂ ମାନସିକ ସ୍ମୃତିଶକ୍ତି ହ୍ରାସ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଅଲଜାଇମର୍ସ ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଭକ୍ତି ଗୀତର କାର୍ଯ୍ୟକ୍ରମ ଆଜି ସନ୍ଧ୍ୟା ପାଇଁ ଏତିକି। ଆକାଶବାଣୀ ବାରିପଦା, ଏଥର ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଉଛନ୍ତି ଇରା ମହାନ୍ତି, ଶିଳ୍ପୀ ଗାଇଛନ୍ତି ନିଜାମଙ୍କ ରଚନାରୁ।

ଶୁଣିଲେ କେତୋଟି ଓଡ଼ିଆ ଆଲବମ୍ର ଗୀତ। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରାୟୋଜିତ କାର୍ଯ୍ୟକ୍ରମ ସରକାର ଓ ନାଗରିକ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ। ଶ୍ରୋତାବନ୍ଧୁ, ସ୍ୱଚ୍ଛତା ହିଁ ସେବା, ଏହା ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଦେଶବ୍ୟାପୀ ଜନ ଆନ୍ଦୋଳନ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜରେ ପରିମଳ ଓ ସ୍ୱଚ୍ଛତା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ଏବଂ ପ୍ରତ୍ୟେକ ନାଗରିକଙ୍କୁ ଶ୍ରମଦାନ ପାଇଁ ଉତ୍ସାହିତ କରିବା। ଏହି ସ୍ୱଚ୍ଛତା ହିଁ ସେବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମର ଆଖପାଖର ପରିବେଶକୁ ସ୍ୱଚ୍ଛ ରଖିବା, ନିଜେ ନିରୋଗ ରହିବା ପାଇଁ ସ୍ୱଚ୍ଛତାକୁ ଆପଣେଇବା। ଏହି ସ୍ୱଚ୍ଛତା ହିଁ ସେବା କେବଳ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଜନସାଧାରଣ, ଛାତ୍ରଛାତ୍ରୀ, ଯୁବପିଢ଼ି ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ସାମିଲ କରି ନିଜ ପରିବେଶକୁ ସଫା ରଖିବା ଏହାର ମୂଳ ଲକ୍ଷ୍ୟ। ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା, ସର୍ବସାଧାରଣ ସ୍ଥାନ ଯେପରିକି ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ, ଡାକ୍ତରଖାନା, ନଦୀକୂଳକୁ ପରିଷ୍କାର କରିବା ଏବଂ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେବା, ବିଶେଷ କରି ସ୍ୱଚ୍ଛତା ବଜାୟ ରଖିବାରେ ଯୁବପିଢ଼ି ଆଗେଇ ଆସିବା ଉଚିତ, ଏହାକୁ ଏକ ଆଦର୍ଶ ଭାବେ କାର୍ଯ୍ୟ କରିବା ଉଚିତ। ସ୍ୱଚ୍ଛତା କେବଳ ଗୋଟିଏ ଦିନର କାର୍ଯ୍ୟ ନୁହେଁ, ଏହା ଏକ ଦୈନନ୍ଦିନ ଅଭ୍ୟାସ। ନିଜ ଘର, ଗଳି ଓ ପରିବେଶକୁ ପରିଷ୍କାର ରଖିବା ପ୍ରତ୍ୟେକ ନାଗରିକଙ୍କର କର୍ତ୍ତବ୍ୟ। ଏହି ଅବସରରେ ଆଜି ରହିଛି ଆଲୋଚନା, ସ୍ୱଚ୍ଛତା ହିଁ ସେବା ହେଉ ଯୁବପିଢ଼ିଙ୍କ ଆଦର୍ଶ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଡକ୍ଟର ଭାରତ ଭୂଷଣ ରଥ।
1: ଆଜିର ସମାଜ ଯୁବକମାନଙ୍କର ସମାଜ କହିଲେ ଅତ୍ୟୁକ୍ତି ହେବ ନାହିଁ, କାରଣ ଭାରତ ବର୍ଷର ଜନସଂଖ୍ୟାକୁ ଦେଖିଲେ ତନ୍ମଧ୍ୟରେ ଏକ ସିଂହ ଭାଗ ହେଉଛି ଯୁବପିଢ଼ି। ତେବେ ଯୁବପିଢ଼ି ଏକ ଆଦର୍ଶ ଜୀବନ ବଞ୍ଚିବା ଏକାନ୍ତ ଆବଶ୍ୟକ, କାରଣ ଯୁବକମାନଙ୍କର ଜୀବନ ଯଦି ଆଦର୍ଶପୂର୍ଣ୍ଣ ହେବ ତେବେ ଏ ଦେଶର ଭବିଷ୍ୟତ।

ଅତ୍ୟନ୍ତ ସୁନ୍ଦର ହେବ। ଯଦି ଯୁବକ ମାନେ ଆଦର୍ଶ ଜୀବନ ବଞ୍ଚିବେ ନାହିଁ ତେବେ ଦେଶର ଭବିଷ୍ୟତ ମଧ୍ୟ ସୁନ୍ଦର ହେବ ନାହିଁ। ସେ ସ୍ୱାସ୍ଥ୍ୟ ହେଉ, ସେ ବିଜ୍ଞାନ ହେଉ, ସେ ଧର୍ମ ହେଉ, ସେ ବାଣିଜ୍ୟ ହେଉ, ପ୍ରତ୍ୟେକ କ୍ଷେତ୍ରରେ ଯୁବକ ମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଶ୍ଚୟ ରହିଅଛି। ତେବେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ସ୍ୱଚ୍ଛତା ଅନ୍ୟ ଏକ ଗୁରୁତ୍ୱକୁ ଧାରଣ କରେ, କାରଣ ପରିବେଶ ଯଦି ସ୍ୱଚ୍ଛ ନ ରହିବ ତେବେ ଭାରତ ବର୍ଷର ପ୍ରତ୍ୟେକଟି ସ୍ଥାନ ନିଶ୍ଚୟ ଭାବରେ ଏକ ଖରାପ ଦିଗକୁ ଗତି କରିବ। ଆମେ ଏଇଥିପାଇଁ ଏକଥା କହୁ ଯେ ସ୍ୱଚ୍ଛତାକୁ ନେଇ ବର୍ତ୍ତମାନ ଭାରତ ସରକାର ଏବଂ ଓଡ଼ିଶା ସରକାର ତଥା ସମଗ୍ର ବିଶ୍ୱ ଆଜି ଏକତ୍ରିତ ହେଇଛି, କାରଣ ଯଦି ବିଶ୍ୱ ସ୍ୱଚ୍ଛ ନ ରହେ, ଯଦି ବିଶ୍ୱର ପରିବେଶ ନିୟନ୍ତ୍ରିତ ନ ରହେ ତେବେ ବିଶ୍ୱର ପ୍ରତ୍ୟେକଟି ମନୁଷ୍ୟ, ପ୍ରତ୍ୟେକଟି ଜୀବ, ପ୍ରତ୍ୟେକଟି ପ୍ରାଣୀ, ଏପରିକି ଗଛ ଲତା, ନିର୍ଜୀବ ଜୀବ ସମସ୍ତେ ତାର ବିପଦର ସମ୍ମୁଖୀନ ହେବେ। ତେଣୁକରି ସ୍ୱଚ୍ଛତାକୁ ରଖିବା ପାଇଁ ଏବଂ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଆମେ ବିଶେଷ ଭାବରେ ତିନୋଟି ତତ୍ତ୍ୱକୁ ଆମେ ଗ୍ରହଣ କରୁ। କଣ ନା, ଗୋଟିଏ ହେଉଛି ସୁସ୍ଥ ଶରୀର ବା ସ୍ୱଚ୍ଛ ଶରୀର। ଆମେମାନେ ସମସ୍ତେ ଯୁବପିଢ଼ି ମାନେ ଅନୁପ୍ରାଣିତ ହେବା ଏବଂ ଯୁବପିଢ଼ିଙ୍କର ଆଦର୍ଶ ହେବା ଦରକାର, ନିଜ ଶରୀରକୁ ସୁସ୍ଥ ରଖିବେ ଏବଂ ନିଜ ଶରୀରକୁ ସ୍ୱଚ୍ଛ ତଥା ପବିତ୍ର ରଖିବେ। ଦ୍ୱିତୀୟ ହେଉଛି ପରିବେଶ, ନିଜର ପରିବେଶ, ଯେଉଁଠି ଆମେ ରହୁଛେ, ସେ ଗାଁ ହେଉ, ସେ ମହାବିଦ୍ୟାଳୟ ହେଉ, ବିଶ୍ୱବିଦ୍ୟାଳୟ ହେଉ, ଅଥବା ଟାଉନ ହେଉ, ଅଥବା ଯେକୌଣସି ସ୍ଥାନରେ ଆମେ ବସୁଛେ, ଉଠୁଛେ, ଚଳୁଛେ, ବଞ୍ଚୁଛେ, ସେ ପ୍ରତ୍ୟେକଟି ସ୍ଥାନ ସ୍ୱଚ୍ଛ ହେବା ଦରକାର, ସୁନ୍ଦର ହେବା ଦରକାର। ସେ ପରିବେଶ, ସେ ବାୟୁମଣ୍ଡଳ, ସେ ଯୋଉ ପ୍ରାକୃତିକ ସୌନ୍ଦର୍ଯ୍ୟ, ଏ ସମସ୍ତ ତତ୍ତ୍ୱ ସ୍ୱଚ୍ଛ ତଥା ପବିତ୍ର ରଖିବେ, ତେବେ ଯାଇ ଆମେ ଗୋଟିଏ ସୁନ୍ଦର ପରିବେଶ ପାଇପାରିବା। ତେଣୁ ଏ ପରିବେଶ ଭିତରେ ଜଳ ସ୍ୱଚ୍ଛତା ଏବଂ ବାୟୁ ସ୍ୱଚ୍ଛତା, ଏ ଉଭୟ ଆମର ଶରୀର ପାଇଁ ଏକାନ୍ତ ଆବଶ୍ୟକ। ଏବଂ ତତ୍ ସହିତ ଆଉ ଗୋଟିଏ ସ୍ୱଚ୍ଛତା ହେଉଛି, ଯେଉଁ ସ୍ୱଚ୍ଛତା ଆମର ଇଣ୍ଟରନାଲ କ୍ୱାଲିଟି, କଣ ସେ ଶକ୍ତି ନା, ସିଏ ହେଉଛି ଆମେମାନେ ଭ୍ରଷ୍ଟାଚାର ପ୍ରଭୃତି କୁପ୍ରଥାକୁ ସ୍ୱଚ୍ଛତାରେ ପରିବର୍ତ୍ତନ କରିବା। ଆଜିକାଲି ବିଶ୍ୱରେ ଅନେକ ସ୍ଥାନରେ ଆମେ ଦେଖୁଛେ ଭ୍ରଷ୍ଟାଚାର ବ୍ୟାପି ଯାଇଛି, ସେ ରାଜନୀତି କ୍ଷେତ୍ର ହେଉ, ସେ ମେଡିକାଲ ସାଇନ୍ସ ହେଉ, ସେ ବିଜ୍ଞାନର କ୍ଷେତ୍ର ହେଉ, ପ୍ରତ୍ୟେକଟି କ୍ଷେତ୍ରରେ ଆଜିକାଲି ସ୍ୱଚ୍ଛତା ଅବଲମ୍ବନ କରାଯାଉନାହିଁ ଅନେକ ସ୍ଥାନରେ। ତେଣୁ ସେ କ୍ଷେତ୍ରରେ ମଧ୍ୟ ଆମେ ଆମର ଯୁବପିଢ଼ିମାନେ ଯଦି ଆଦର୍ଶର ରୂପ ନେବେ ଏବଂ ନିଜେ ଯଦି ସ୍ୱଚ୍ଛ ରହିବେ ତେବେ ଆମେ ଗୋଟିଏ ସୁନ୍ଦର ପରିବେଶ ପାଇପାରିବା। ତେଣୁ ଏଇଭଳି ଭାବରେ ଆମେ ନିଜର ଶରୀର, ନିଜର ପରିବେଶ ଏବଂ ନିଜର ଜୀବନୀ ଚାଲିଚଳଣି, ଏ ସବୁଥିରେ ଯଦି ସ୍ୱଚ୍ଛତାକୁ ଧାରଣ କରିବା ତେବେ ଆମେ ନିଶ୍ଚୟ ଭାବରେ ଗୋଟିଏ ସୁନ୍ଦର ଭାରତକୁ ଦେଖିପାରିବା। ତେଣୁକରି ଯୁବପିଢ଼ିଙ୍କର ଆଦର୍ଶ ହେଉ ସ୍ୱଚ୍ଛତା ହିଁ ସେବା। ସେମାନେ ଯଦି ସେବା କରିବା ପାଇଁ ଚାହୁଁଛନ୍ତି, କିମ୍ବା ସେବାରେ ଚାକିରି କରି କିମ୍ବା ଅଧ୍ୟାପନା କରି କିମ୍ବା ଡାକ୍ତରୀ ସେବା କରି କିମ୍ବା ରାଜନୀତି କରି ଆମେ ସେବା କରିବା, ତା ନୁହେଁ। ସ୍ୱଚ୍ଛତା ହେଉଛି ଏକ ସବୁଠାରୁ ପ୍ରମୁଖ ସେବା। ଯଦି ସ୍ୱଚ୍ଛତାକୁ ଗ୍ରହଣ କଲେ ତେବେ ଆମେ ଯେକୌଣସି କ୍ଷେତ୍ରରେ କାର୍ଯ୍ୟ କଲେ ମଧ୍ୟ ସବୁ କ୍ଷେତ୍ରରେ ଏ ସ୍ୱଚ୍ଛତାକୁ ଆମେ ଧାରଣ କରି ସ୍ୱଚ୍ଛତା ରୂପକ ସେବାକୁ ଯୁବକମାନେ ନିଜର ଆଦର୍ଶ ଭାବରେ ଧରି ନିଜର ପରିବେଶକୁ ସୁନ୍ଦର କରିବେ, ନିଜର ପ୍ରକୃତି, ନିଜର ଚରିତ୍ରକୁ ସୁନ୍ଦର କରିବେ ଏବଂ ତତ୍ସହିତ ଜଳ, ବାୟୁ, ଆକାଶ, ଏ ସମସ୍ତ ପଞ୍ଚଭୂତକୁ ସ୍ୱଚ୍ଛ କରି ଏ ବିଶ୍ୱକୁ ଏକ ସୁନ୍ଦର ବିଶ୍ୱରେ ପରିବର୍ତ୍ତନ କରିପାରିବେ। ବୈଦିକ ଋଷିମାନେ କହିଛନ୍ତି, ୟତ୍ର ବିଶ୍ୱମ୍ ଭବତି ଏକମ୍ ନୀଡମ୍, ଯେଉଁଠି ବିଶ୍ୱ ହେଉଛି ଗୋଟିଏ ଘର ଭଳିଆ, ଯେଉଁଠି ବିଶ୍ୱ ହେଉଛି ଗୋଟିଏ ପରିବାର ସଦୃଶ, ସେଇ ସୁନ୍ଦର ପରିବାର, ସେଇ ସୁନ୍ଦର ପରିବେଶକୁ ଆମେ ଦେଖିପାରିବା ଏବଂ ସୁନ୍ଦର ପରିବେଶଟି ଯଦି ହେଲା ତାପରେ ଯାଇ ପ୍ରତ୍ୟେକଟି ବ୍ୟକ୍ତି ଆନନ୍ଦରେ ରହିପାରିବ, ପ୍ରତ୍ୟେକଟି ପ୍ରାଣୀ ଆନନ୍ଦରେ ରହିପାରିବ ଏବଂ ଜୀବ ଜଗତ ସନ୍ତୁଳିତ ଭାବରେ ଗତି କରିପାରିବ। ସ୍ୱଚ୍ଛତା ବିଷୟରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଆମମାନଙ୍କର ଦୃଷ୍ଟିଗୋଚର ହୁଏ। ଆମର ଭାରତ ସରକାର ଏବଂ ବିଶେଷ ଭାବରେ ଆମ ଦେଶର ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ମହୋଦୟ ତାଙ୍କର ଜୀବନ ଶୈଳୀରେ ସେ ଗୋଟେ ଉପଦେଶ ଦେଉଛନ୍ତି ଯେ ସ୍ୱଚ୍ଛତା ହିଁ ଆମର ସେବା ହେଉ। ଆମେମାନେ ଦେଖିଛେ ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ କେତେବେଳେ ସିଏ ସମୁଦ୍ର କୂଳରେ ସ୍ୱଚ୍ଛତାର ବାର୍ତ୍ତା ଦେଉଛନ୍ତି ଏବଂ କେତେବେଳେ ନିଜର କାର୍ଯ୍ୟାଳୟରେ ସେ ସ୍ୱଚ୍ଛତାର ବାର୍ତ୍ତା ପ୍ରଦାନ କରୁଛନ୍ତି। ମନ୍ କି ବାତ୍ କାର୍ଯ୍ୟକ୍ରମରେ ମାନନୀୟ ପ୍ରଧାନମନ୍ତ୍ରୀ ମହୋଦୟ ସ୍ୱଚ୍ଛତା ଉପରେ ବିଶେଷ ସନ୍ଦେଶ ଦେଉଛନ୍ତି। କେବଳ ପ୍ରଧାନମନ୍ତ୍ରୀ ମହୋଦୟ ନୁହନ୍ତି, ଅନେକ ସାଧୁ ସନ୍ଥ, ଅନେକ ତପସ୍ୱୀ
ଅନେକ ସୋସିଆଲ ରିଫର୍ମର ଅନେକ ସମାଜ ପାଇଁ କାମ କରୁଥିବା ଅନେକ ମାର୍ଗଦର୍ଶକ ସେମାନେ ମଧ୍ୟ ସ୍ୱଚ୍ଛତାକୁ ସେବା ଭାବରେ ପରିବର୍ତ୍ତନ କରିଛନ୍ତି ଏବଂ ସ୍ୱଚ୍ଛତାର ତତ୍ତ୍ୱକୁ ସେମାନେ ସମଗ୍ର ଭାରତ ବର୍ଷରେ ଆଜି ପ୍ରଚାର ଏବଂ ପ୍ରସାର କରୁଛନ୍ତି। ତେଣୁକରି ଆମେ ସମସ୍ତେ ସେଇ ସ୍ୱଚ୍ଛତା ଏବଂ ସେବା ଏଇ ଉଭୟକୁ ଗୋଟିଏ ଧାରାରେ ଯଦି ଆମେ ନେବା ତେବେ ଆମେ ବିକଶିତ ଭାରତକୁ ଦୃଷ୍ଟିଗୋଚର ହୋଇପାରିବା। ବିକଶିତ ଭାରତର ଲକ୍ଷ୍ୟ ହେଉଛି ଏକ ମହତ୍ ଲକ୍ଷ୍ୟ। କ'ଣ ସେ ବିକଶିତ

ଭାରତ ବିକଶିତ ଭାରତ କେବଳ ନୁହେଁ ଆମେ ଧନ ଜନରେ ସମୃଦ୍ଧ ହେବା, ବିକଶିତ ଭାରତ କେବଳ ନୁହେଁ ଆମେ ବିଜ୍ଞାନରେ ସମୃଦ୍ଧି ପାଇବା, ବିକଶିତ ଭାରତ କେବଳ ଏହା ନୁହେଁ ଆମେ ଟେକ୍ନୋଲୋଜିରେ ସମୃଦ୍ଧି ହେବା, କିନ୍ତୁ ବିକଶିତ ଭାରତର ଅନ୍ୟ ଏକ ଲକ୍ଷ୍ୟ ହେଉଛି ଆମେ ସ୍ୱଚ୍ଛ ଭାରତ ତିଆରି କରିବା, ଆମେ ଗୋଟିଏ ସୁନ୍ଦର ଭାରତ ତିଆରି କରିବା, ଆମେ ଗୋଟିଏ ସୁନ୍ଦର ପରିବେଶପୂର୍ଣ୍ଣ ଭାରତ ବର୍ଷକୁ ତିଆରି କରିବା। ସେଇଥିପାଇଁ ଭାରତବର୍ଷର ପ୍ରତ୍ୟେକଟି ଜନସାଧାରଣ ତାଙ୍କର ସଂକଳ୍ପିତ ହେବା ଦରକାର, ପ୍ରତିଜ୍ଞା ନେବା ଦରକାର ଯେ ଆମେ ଗୋଟେ ସ୍ୱଚ୍ଛ ଭାରତ ସୃଷ୍ଟି କରିବା, ଗୋଟେ ସୁନ୍ଦର ପରିବେଶ ସୃଷ୍ଟି କରିବା, ଘରେ ଘରେ ଯେମିତି ସ୍ୱଚ୍ଛତା ରହିବ, ଗାଁ ଯେମିତି ସ୍ୱଚ୍ଛ ହୋଇ ରହିବ, ଗାଁ ଏବଂ ସହର କଲୋନୀ ଯେତେ ସବୁ ସାହି ବସ୍ତି ପଡ଼ା ଏ ସମସ୍ତ କ୍ଷେତ୍ର ଯଦି ସ୍ୱଚ୍ଛ ଏବଂ ସୁନ୍ଦର ରହିବ, କୌଣସିଠାରେ ପ୍ଲାଷ୍ଟିକ ବ୍ୟବହାର ହେବ ନାହିଁ, ଜଳ ସୁରକ୍ଷା ହେବ, ଜଳକୁ ଆମେ ପାଣିକୁ କେବେ ନଷ୍ଟ କରିବା ନାହିଁ, ବାୟୁକୁ ନଷ୍ଟ କରିବା ନାହିଁ, ଅତ୍ୟଧିକ ଯାନବାହନ ଚଳାଚଳ କରି ଅତ୍ୟଧିକ କଳକାରଖାନା ଚଳାଚଳ ଚଳାଇବା ଦ୍ୱାରା ଯେଉଁ ବାୟୁ ପ୍ରଦୂଷଣ ହେଉଛି ସେ ପ୍ରଦୂଷଣ ରୋକିବା ପାଇଁ ଆମେ ନିଜେ ନିଜେ ସେଥିପାଇଁ ସଚେତନ ହେବା ଦରକାର ଏବଂ ଜଳ ପ୍ରଦୂଷଣ ରୋକିବା ପାଇଁ ଆମେ ନିଜେ ସଚେତନ ହେବା ଦରକାର। ଆଜିକାଲି ଖାଦ୍ୟରେ ଯେଉଁଭଳି ଭାବରେ ଅପମିଶ୍ରିତ ଖାଦ୍ୟ ରହୁଛି ଏବଂ ବିଶେଷ କରି କୃଷି କ୍ଷେତ୍ରରେ, କୃଷିରେ ମଧ୍ୟ ଅପମିଶ୍ରଣ କରାଯାଉଛି, ବିଭିନ୍ନ ପ୍ରକାରର ସାର ପିଡ଼ିଆ ଅତ୍ୟଧିକ ଭାବରେ ପ୍ରୟୋଗ କରି ଆମେ କୃଷିକୁ ମଧ୍ୟ ନଷ୍ଟ କରିଛେ। ଏସବୁ ହେଉଛି ଗୋଟିଏ ଗୋଟିଏ ସ୍ୱଚ୍ଛତାର ବ୍ୟାଘାତ ସୃଷ୍ଟି କରୁଥିବା ତତ୍ତ୍ୱ। ତେଣୁ ପ୍ରତ୍ୟେକଟି କ୍ଷେତ୍ରରେ ସେ କୃଷି ହେଉ, ସେ ଘର ହେଉ, ସେ ଅଫିସ କାର୍ଯ୍ୟାଳୟ ହେଉ, ଅଥବା ଖାଦ୍ୟ ପଦାର୍ଥ ହେଉ, ଅଥବା ଯାନବାହନ ହେଉ, ଏ ସବୁଗୁଡ଼ିକୁ ଆମେ ଯଦି ନିୟନ୍ତ୍ରଣର ସହିତ ରଖିବା ତେବେ ଆମର ପରିବେଶ ସୁନ୍ଦର ହେଇପାରିବ। ତାପରେ ଯାଇ ଆମେ ଗୋଟିଏ ବିକଶିତ ଭାରତର ଲକ୍ଷ୍ୟ ରଖିବା। ଆମେ ଦେଖୁଛେ ଆମରି ଆଖି ଆଗରେ ଅନେକ ପ୍ରଳୟ ସୃଷ୍ଟି ହେଇଯାଉଛି, ଆମରି ଆଖି ଆଗରେ ଅନେକ ସ୍ଥାନରେ ବ୍ୟକ୍ତିମାନେ ଏଇ ପରିବେଶ ପ୍ରଦୂଷଣ ବା ପରିବେଶର ସନ୍ତୁଳନ ହରେଇଥିବା ହେତୁ ବ୍ୟକ୍ତିଙ୍କର ମୃତ୍ୟୁ ଘଟୁଛି, ଅନେକ ଜାଗାରେ ପ୍ରାକୃତିକ ବିପର୍ଯ୍ୟୟ ଘଟି ଯାଉଛି। ଏସବୁ ହେଉଛି ପରିବେଶର ଯେଉଁ ଅସନ୍ତୁଳିତ ପରିବେଶ ତାର କାରଣ। ତେଣୁ ଆମେ ସମସ୍ତେ ନିଜର ଭାଗ୍ୟ, ନିଜର ଭବିଷ୍ୟତକୁ ସୁନ୍ଦର କରିବା ପାଇଁ ସ୍ୱଚ୍ଛତାକୁ ବ୍ରତ ଭାବରେ ଆମେ ଯଦି ନବା ତେବେ ହିଁ ବିଶେଷ ଭାବରେ ଆମ ଦେଶ ଆଗେଇ ପାରିବ ଏବଂ ଏ ଗୁରୁଦାୟିତ୍ୱ ଯୁବପିଢ଼ିଙ୍କ ହାତରେ ରହିଛି। ତେଣୁ ଯୁବପିଢ଼ିଙ୍କର ଆଦର୍ଶ ତାହା ହେଉ, ସ୍ୱଚ୍ଛତା ହିଁ ସେବା, ସ୍ୱଚ୍ଛତା ହିଁ ସେବା ହେଉ ଯୁବପିଢ଼ିର ପ୍ରମୁଖ ଆଦର୍ଶ।

0: ଶୁଣୁଥିଲେ ଆଲୋଚନା ସ୍ୱଚ୍ଛତା ହିଁ ସେବା ହେଉ ଯୁବପିଢ଼ିଙ୍କ ଆଦର୍ଶ। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଡକ୍ଟର ଭାରତଭୂଷଣ ରଥ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
1: ଶୁଣିଲେ ଯୁବଶକ୍ତି ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ, ଆକାଶବାଣୀ କଟକ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟର ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟ ବିଧାନସଭାର ସପ୍ତମ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ। ଆଜି ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ 2026 ଅଧୀନରେ ପ୍ରକାଶ ପାଇଲା ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା। ସାମିଲ ହୋଇଛନ୍ତି 2,45,000 ଉର୍ଦ୍ଧ୍ୱ ନୂଆ ଭୋଟର। ସ୍ନାତକୋତ୍ତର ମେଡିକାଲ ଶିକ୍ଷା ପାଇଁ ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସାଳୟ ପାଇଁ ଅନୁମୋଦିତ ହେଲା ଡିଏନ୍ବି ସିଟ୍। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠାରୁ ଗୁରୁବାର ପର୍ଯ୍ୟନ୍ତ ଉପକୂଳ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଜାରି ହେଲା ସତର୍କ ସୂଚନା। ରାଜ୍ୟ ବିଧାନସଭାର ସପ୍ତମ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ 8ଟି ସରକାରୀ ଓ ଗୋଟିଏ ବେସରକାରୀ ଏହିଭଳି ମୋଟ 9ଟି କାର୍ଯ୍ୟଦିବସ ରହିବ। 26 ଓ 27 ତାରିଖ ସରକାରୀ ଛୁଟି ଏବଂ ଆସନ୍ତା ମାସ 2 ତାରିଖରେ ଗାନ୍ଧି ଜୟନ୍ତୀ ପାଇଁ ମଧ୍ୟ ଗୃହ କାର୍ଯ୍ୟ ବନ୍ଦ ରହିବ। ଅଧିବେଶନର ଅବ୍ୟବହିତ ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତିଙ୍କ ବିଧାନସଭା ପ୍ରକୋଷ୍ଠରେ ଆୟୋଜିତ ଏହି ବୈଠକରେ ଆଗାମୀ ଅଧିବେଶନକୁ ସୁଚାରୁରୂପେ ସମ୍ପାଦନ କରିବା ନେଇ ଆଲୋଚନା ହୋଇଛି। ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସବୁ ରାଜନୈତିକ ଦଳର ସହଯୋଗ କାମନା କରିଛନ୍ତି। ଅଧିବେଶନରେ 6ଟି ବିଧେୟକ ଉପରେ ଆଲୋଚନା ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।
1: ଏଥିରେ ବିଶେଷ କରି ବିଧାନସଭାର ସୁପରିଚାଳନା କେମିତି ହେବ ଏବଂ 22-9 ରୁ 3-10 ପର୍ଯ୍ୟନ୍ତ କେମିତି ଏଇ ଯେଉଁ ବିଧାନସଭା ଚାଲିବ ତା ଉପରେ ବିଶେଷ ଭାବରେ ଆମର ଯେଉଁ ନର୍ମାଲ ଏଜେଣ୍ଡା ଥାଏ କି ଆମେ ଓବିଚୋରି ତାପରେ କ୍ୱେଶ୍ଚିନ୍ ଆୱାର।

0: ସମନ୍ୱିତ କରାଯାଇଛି। 110ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ସମେତ 1000 ଅଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି। ଜିଲ୍ଲାପାଳ ଭି କୀର୍ତ୍ତିଭାସନ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଆଶ୍ରୟସ୍ଥଳୀଗୁଡ଼ିକର ସ୍ଥିତି ଯାଞ୍ଚ କରିଛନ୍ତି। ଗୋପାଳପୁର ସମୁଦ୍ରକୂଳ ପରିଦର୍ଶନ କରି ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରିବା ସହ ସ୍ଥାନୀୟ ଲୋକ ଏବଂ ସରକାରୀ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଆବଶ୍ୟକ ସ୍ଥଳେ ସମୁଦ୍ରକୂଳିଆ ଅଞ୍ଚଳର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ସମସ୍ତ ବେଳାଭୂମି ଆସନ୍ତାକାଲିଠାରୁ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଆଜି ବିଭିନ୍ନ ଜିଲ୍ଲାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିବାର ଖବର ହସ୍ତଗତ ହୋଇଛି। ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟନଗର ବ୍ଲକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଶିବିରରେ 155 ଅଭିଯୋଗର ଶୁଣାଣି ହୋଇଛି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ଅନୁଷ୍ଠିତ ଶିବିରରେ 70 ଅଭିଯୋଗର ଶୁଣାଣି ହେବା ସହ 15 ତତ୍କାଳ ସମାଧାନ ହୋଇଛି। ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ସଦ୍ଭାବନା ସଭାଗୃହରେ ଅନୁଷ୍ଠିତ ଶିବିରରେ 49 ଅଭିଯୋଗର ଶୁଣାଣି ହୋଇଛି। ଦେବଗଡ଼ ଜିଲ୍ଲା ରିଆମଳ ବ୍ଲକ ପଞ୍ଚାୟତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଶିବିରରେ 19 ଅଭିଯୋଗର ଶୁଣାଣି ହେବା ସହ ସମ୍ପୃକ୍ତ ଅଧିକାରୀଙ୍କୁ ସମାଧାନ ସଂକ୍ରାନ୍ତ ନିର୍ଦ୍ଦେଶ ଦିଆଯାଇଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ ଶୁଣାଣି ହୋଇଥିବା 87 ଅଭିଯୋଗ ମଧ୍ୟରୁ 16 ତୁରନ୍ତ ସମାଧାନ ହୋଇଛି। ନୂଆପଡ଼ା ଜିଲ୍ଲା ବୋଡେନ୍ ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। କଳାହାଣ୍ଡି ଜିଲ୍ଲା କୋକ୍ସରା ବ୍ଲକ କାର୍ଯ୍ୟାଳୟରେ ଏବଂ ସୁବର୍ଣ୍ଣପୁର ବୀରମହାରାଜପୁର ବ୍ଲକ କାର୍ଯ୍ୟାଳୟରେ ମଧ୍ୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। 77ତମ ରାଜ୍ୟ ପୁଲିସ ହକି ଚାମ୍ପିୟନସିପ୍ 2026 ଆଜିଠାରୁ ଆରମ୍ଭ ହୋଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ତଥା ପୂର୍ବତନ ଆଇପିଏସ୍ ଅଧିକାରୀ ପ୍ରକାଶ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଭାରତୀୟ ହକିର ବିକାଶ ଓ ଲୋକପ୍ରିୟତାରେ ଓଡ଼ିଶାର ଅବଦାନ ଉପରେ ସେ ଆଲୋକପାତ କରିଛନ୍ତି। ଏହି ପ୍ରତିଯୋଗିତାରେ ବିଭିନ୍ନ ରାଜ୍ୟ ପୁଲିସ୍ ରେଞ୍ଜ ଓ ବାଟାଲିୟନ୍ର 360 ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି। ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ଉଦ୍ଘାଟନୀ ସମାରୋହରେ ପୁଲିସ୍ ବିଭାଗର ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ଚୀନ୍ର ସାଂଘାଇଠାରେ 48ତମ ବିଶ୍ୱ ଦକ୍ଷତା ପ୍ରତିଯୋଗିତା 2026 ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। 27 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ଓଡ଼ିଶାରୁ 13 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରୁଛନ୍ତି। ସାଂଘାଇ ନ୍ୟାସନାଲ୍ ଏକ୍ଜିବିସନ୍ ଆଣ୍ଡ କନ୍ଭେନ୍ସନ୍ ସେଣ୍ଟରଠାରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଉଛି। 70 ରାଷ୍ଟ୍ରର ପ୍ରାୟ 1400 ପ୍ରତିଯୋଗୀ 64 ବର୍ଗରେ ଏଥିରେ ଅଂଶଗ୍ରହଣ କରୁଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ରାଜ୍ୟ ବିଧାନସଭାର ସପ୍ତମ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ। ଆଜି ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ 2026 ଅଧୀନରେ ପ୍ରକାଶ ପାଇଲା ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା। ସାମିଲ ହୋଇଛନ୍ତି 245,000 ଉର୍ଦ୍ଧ୍ୱ ନୂଆ ଭୋଟର। ସ୍ନାତକୋତ୍ତର ମେଡିକାଲ ଶିକ୍ଷା ପାଇଁ ରାଜ୍ୟର ବିଭିନ୍ନ ସରକାରୀ ଚିକିତ୍ସାଳୟ ପାଇଁ ଅନୁମୋଦିତ ହେଲା ଡିଏନ୍ଡି ସିଟ୍। ଏବଂ ଲଘୁଚାପ ପ୍ରଭାବରେ ଆସନ୍ତାକାଲିଠାରୁ ଗୁରୁବାର ପର୍ଯ୍ୟନ୍ତ ଉପକୂଳ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଜାରି ହେଲା ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆଜିର ପ୍ରସଙ୍ଗ, ନକ୍ସଲମୁକ୍ତ ଭାରତରେ ସରକାରଙ୍କ ଭୂମିକା। ଆଲେଖ୍ୟ ଚିରଞ୍ଜୀବୀଙ୍କର ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଭାରତରେ ନକ୍ସଲବାଦ ବିକାଶ ପାଇଁ ନୁହେଁ, ଏକ ବିଚାରଗତ ଲଢ଼େଇ ଥିଲା। ନକ୍ସଲବାଦ ଯୋଗୁଁ ମାଓ ଅଧ୍ୟୁଷିତ ଇଲାକାରେ ବର୍ଷ ବର୍ଷ ଧରି ବିକାଶ ମାଟି ମାଡ଼ି ପାରିନଥିଲା। ଆଦିବାସୀଙ୍କୁ ଅସ୍ତ୍ର କରି ବିକାଶ ଛଡ଼ାଇ ନେବା ଓ ପଛୁଆ ଅଞ୍ଚଳକୁ ଆହୁରି ପଛକୁ ଠେଲେଇ ଦେଇ ଗଢ଼ି ଉଠିଥିଲା ଲାଲଗଡ଼। 1967 ପଶ୍ଚିମବଙ୍ଗ ଦାର୍ଜିଲିଂ ଜିଲ୍ଲା ନକ୍ସଲବାଡ଼ି ଗାଁରୁ ବଢ଼ିଥିବା ଆନ୍ଦୋଳନର ଭୃଣ ପରବର୍ତ୍ତୀ ସମୟରେ ନକ୍ସଲ ରୂପ ନେଇଥିଲା। ସମୟକ୍ରମେ ପଶ୍ଚିମବଙ୍ଗ ସମେତ ପଡ଼ୋଶୀ ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ବିହାର ଯାଏଁ ବ୍ୟାପିଯାଇଥିଲା। ଏହି ବିଚାରଧାରାରେ ବଞ୍ଚୁଥିବା ବ୍ୟକ୍ତିମାନେ ଭଗବାନ ବିର୍ସା ମୁଣ୍ଡା, ଭଗତ ସିଂଙ୍କ ଭଳି ମହାପୁରୁଷଙ୍କ ଦ୍ୱାରା ଅନୁପ୍ରେରିତ ହେବା ବଦଳରେ ମାଓ ଚିନ୍ତାଧାରାକୁ ନିଜର ବିଚାର ଓ ବ୍ରତ ଭାବେ ଗ୍ରହଣ କରିନେଇଥିଲେ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ସାମଗ୍ରିକ ଭାବେ ଅର୍ଥ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୁର୍ବଳ କରିଦେବାକୁ ସୁଚିନ୍ତିତ ଷଡ଼ଯନ୍ତ୍ର ହୋଇଥିଲା। ଏହି ବିଚାରଧାରା ଦେଶର 17% ଭୂଭାଗକୁ କବଳିତ କରିନେଇଥିଲା। ଏଥିରେ 12 ରାଜ୍ୟ ପ୍ରଭାବିତ ହୋଇଥିଲେ। ଆଇନକୁ ନିଜ ହାତକୁ ନେଇ ମାଓବାଦୀମାନେ ରକ୍ତପାତ କରୁଥିଲେ। ମାଓ କାର୍ଯ୍ୟକଳାପ ଯୋଗୁଁ ପାଖାପାଖି 20,000 ପ୍ରାଣ ହରାଇଥିଲେ। କର୍ତ୍ତବ୍ୟରତ ଅବସ୍ଥାରେ 3,500 ଅଧିକ ସୁରକ୍ଷାକର୍ମୀ ଶହୀଦ ହୋଇଥିଲେ। 1970 2004 ପର୍ଯ୍ୟନ୍ତ 4 ବାଦ୍ ଦେଲେ ଅନ୍ୟ ସମୟରେ ଦେଶରେ ଶାସନଭାର କଂଗ୍ରେସ ହାତରେ ଥିଲା। ଏହି ସମୟ ମଧ୍ୟରେ ନକ୍ସଲବାଦ ଦେଶରେ କାୟା ବିସ୍ତାର କରିଥିଲା। 2004 ରେ ଦୁଇଟି ପ୍ରମୁଖ ସଶସ୍ତ୍ର ସଂଗଠନ ମିଶି ସିପିଆଇ ମାଓବାଦୀ ଗଠନ

0: କରିଥିଲେ। ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ସଶସ୍ତ୍ର ମାଓବାଦୀ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ସବୁଠାରୁ ବଡ଼ ବିପଦ ବୋଲି ସ୍ୱୀକାର କରିଥିଲେ। ଏହି ସମୟରେ କଂଗ୍ରେସ ସରକାର ସମସ୍ୟାକୁ ସ୍ୱୀକାର କରିଥିଲେ ମଧ୍ୟ ମାଓ ବିଚାରଧାରାର ମୂଳ ଉପାଡ଼ି ଫିଙ୍ଗିବା କ୍ଷେତ୍ରରେ କୌଣସି କଠୋର ପଦକ୍ଷେପ ଗ୍ରହଣ କରିନଥିଲା। କିନ୍ତୁ 2014ରେ ଯେତେବେଳେ ନରେନ୍ଦ୍ର ମୋଦିଙ୍କ ସରକାର ଦାୟିତ୍ୱ ଗ୍ରହଣ କଲେ ସେତେବେଳେ ନକ୍ସଲବାଦ ସମ୍ପୂର୍ଣ୍ଣ ମୂଳପୋଛ କରିବାକୁ ନିୟମ ପଡ଼ିଥିଲା। ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ପାଇଁ ରଣନୀତି ପ୍ରସ୍ତୁତ କରାଗଲା। ଗୁଇନ୍ଦା ତଥ୍ୟକୁ କିଭଳି ଅଧିକ କ୍ରିୟାଶୀଳ କରାଯାଇପାରିବ ସେହି ଆଧାରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିଥିଲେ। ସଶସ୍ତ୍ର ମାଓ କ୍ୟାଡରମାନଙ୍କ ଉପରେ ଯୋଜନାବଦ୍ଧ ଆକ୍ରମଣ ସହିତ ଜାତୀୟ ତଦନ୍ତ ସଂସ୍ଥା ଏନ୍ଆଇଏ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି, ଗୁଇନ୍ଦା ସଂସ୍ଥା ମଧ୍ୟରେ ମାଓବାଦୀଙ୍କୁ ପାଣ୍ଠି ଯୋଗାଣ, ସମସ୍ତ ବାହ୍ୟ ସହଯୋଗ ସମ୍ପର୍କିତ ନେଟୱାର୍କ ଉପରେ ମଧ୍ୟ ଏକକାଳୀନ ଆକ୍ରମଣ ପାଇଁ ନୀଳ ନକ୍ସା ପ୍ରସ୍ତୁତ କରାଯାଇଥିଲା। 2024 ଅଗଷ୍ଟ 24ରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ମାଓବାଦୀଙ୍କୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ମାଓ ପ୍ରଭାବିତ ରାଜ୍ୟଗୁଡ଼ିକୁ ଏକ ଚୂଡ଼ାନ୍ତ ତାରିଖ ଦିଆଯାଇଥିଲା। 2026 ମାର୍ଚ୍ଚ 31 ସୁଦ୍ଧା ଦେଶକୁ ମାଓମୁକ୍ତ କରିବାକୁ ବଡ଼ ଘୋଷଣା କରାଯାଇଥିଲା। ମାଓ ଦମନ ଆରମ୍ଭ ପରେ ଦେଶର ଚିତ୍ର ବଦଳି ଯାଇଥିଲା। 2014ରେ ଦେଶରେ 126ଟି ନକ୍ସଲ ପ୍ରଭାବିତ ଜିଲ୍ଲା ଥିଲା, ଆଜି ଏହା 2ଟିରେ ସୀମିତ ରହିଛି। 2015ରେ 35ଟି ଜିଲ୍ଲାକୁ ସବୁଠାରୁ ଅଧିକ ନକ୍ସଲ ପ୍ରଭାବିତ ଜିଲ୍ଲା ଭାବେ ଶ୍ରେଣୀଭୁକ୍ତ କରାଯାଇଥିଲା, ଆଜି ସେହି ସଂଖ୍ୟା 0ରେ ପହଞ୍ଚିଛି। 350ଟି ଥାନା ଅଞ୍ଚଳରେ ନକ୍ସଲ ସମ୍ପର୍କିତ ଘଟଣା ସାମ୍ନାକୁ ଆସୁଥିଲା, ଏବେ ତାହା ମାତ୍ର 7ଟିରେ ପହଞ୍ଚିଛି। 2014ରୁ 2026 ମାର୍ଚ୍ଚ ସୁଦ୍ଧା 706 ଜଣ ନକ୍ସଲ ନିହତ ହୋଇଛନ୍ତି, 2218 ଜଣଙ୍କୁ ଗିରଫ କରାଯାଇଛି, 4839 ଜଣ ଆତ୍ମସମର୍ପଣ କରିଛନ୍ତି। ଦଣ୍ଡକାରଣ୍ୟର 37 ଜଣିଆ ଷ୍ଟେଟ୍ କମିଟିକୁ ସମ୍ପୂର୍ଣ୍ଣ ଧୂଳିସାତ କରାଯାଇଛି। ନକ୍ସଲ ଦମନ କାର୍ଯ୍ୟକ୍ରମରେ ଡ୍ରୋନ୍ ବ୍ୟବହାର, ସାଟେଲାଇଟ୍ ଚିତ୍ର, ଉନ୍ନତ ଇମେଜିଂ ଟେକ୍ନୋଲୋଜି, କୃତ୍ରିମ ବୁଦ୍ଧିମତାର ବ୍ୟବହାର କରାଯାଇଥିଲା। ଘଞ୍ଚ ଜଙ୍ଗଲ ଭିତରେ ନକ୍ସଲଙ୍କ ପ୍ରକୃତ ବାସସ୍ଥାନ ଠାବ କରିବାରେ ଏହା ସଶସ୍ତ୍ର ବାହିନୀକୁ ସହଜ କରିଥିଲା। ଗୋଟିଏ ପଟେ ମାଓ ଦମନ ଅଭିଯାନ ଜାରି ରହିଥିବା ବେଳେ ସମାନ୍ତରାଳ ଭାବେ ବିକାଶର ଧାରା ମଧ୍ୟ ଦ୍ରୁତ ଗତିରେ ବଢ଼ି ଚାଲିଥିଲା। 2014 ପରଠାରୁ ପ୍ରଭାବିତ ଅଞ୍ଚଳରେ 17,599 କିଲୋମିଟର ରାସ୍ତା ନିର୍ମାଣ ପାଇଁ ମଞ୍ଜୁରୀ ଦିଆଯାଇଛି, ଏଥିରୁ 12,000 କିଲୋମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି, 21,000 କୋଟି ଟଙ୍କା ସ୍ଥାପନ କରାଯାଇଛି, 6,000 କୋଟି ଟଙ୍କା ବ୍ୟୟରେ 5,000 ମୋବାଇଲ ଟାୱାର ସ୍ଥାପନ କରାଯାଇଛି। ଶିକ୍ଷା କ୍ଷେତ୍ର କଥା ଯଦି ଦେଖାଯାଏ ତେବେ 269 ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ମଞ୍ଜୁର କରାଯାଇଛି, 47ଟି ITI ଏବଂ 49ଟି ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ମାଓ ଦମନ କ୍ଷେତ୍ରରେ ଭାରତ ସରକାରଙ୍କୁ ମିଳିଥିବା ଏ ପ୍ରକାର ବୃହତ ସଫଳତା ପଛରେ କୋବ୍ରା ବାଟାଲିୟନ, CRPF, ଛତିଶଗଡ଼ ରାଜ୍ୟ ପୁଲିସ, ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡର ଯବାନ ଏବଂ ସ୍ଥାନୀୟ ଆଦିବାସୀଙ୍କ ବଡ଼ ଭାଗିଦାରୀ ରହିଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ନକ୍ସଲମୁକ୍ତ ଭାରତରେ ସରକାରଙ୍କ ଭୂମିକା, ଆଲେଖ୍ୟ ଚିରଞ୍ଜୀବୀ କର, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର।
2: ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନ ପରେ।
3: ପ୍ରିୟ ଟିଭି ନଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ର ବିଜୁଳି ଉପଭୋକ୍ତାଗଣ ଧ୍ୟାନ ଦିଅନ୍ତୁ। ଆପଣଙ୍କ ବିଜୁଳି ଦେୟ ନିକଟସ୍ଥ ବିଜୁଳି କାର୍ଯ୍ୟାଳୟ ଅଥବା ଅନ୍ଲାଇନ୍ରେ ନିର୍ଦ୍ଧାରିତ ଅବଧି ମଧ୍ୟରେ ପୈଠ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ। ବର୍ତ୍ତମାନ ବିଜୁଳି ବିଲ୍ ଫୋନ୍ ପେ, ପେଟିଏମ୍, ଗୁଗୁଲ୍ ପେ, ଆମାଜନ୍ ପେ, ଏୟାରଟେଲ୍ ମନି, ଆକ୍ସିସ୍ ପେ କିମ୍ବା ମୋବାଇଲ୍ ବ୍ୟାଙ୍କିଂ ପ୍ରଭୃତି ଡିଜିଟାଲ୍ ମାଧ୍ୟମ ଦ୍ୱାରା ପୈଠ କରନ୍ତୁ ଏବଂ 3% ରିହାତି ପାଆନ୍ତୁ। ଆବଶ୍ୟକ ସମୟସୀମା ମଧ୍ୟରେ ଏହି ଦେୟ ପୈଠ କଲେ ଆପଣ 2% ଅତିରିକ୍ତ ରିହାତି ମଧ୍ୟ ପାଇପାରିବେ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL। ପ୍ରିୟ ଟିଭି ନଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ର ବିଜୁଳି ଉପଭୋକ୍ତାଗଣ ଧ୍ୟାନ ଦିଅନ୍ତୁ। ବିଜୁଳି ସେବାରେ ସୁବିଧା ପାଇଁ TPNODL ଆପଣଙ୍କ ପାଇଁ ଆଣିଛନ୍ତି ମାଇ ଟାଟା ପାୱାର ମୋବାଇଲ ଆପ୍। ଏହାକୁ ଆପଣ ଗୁଗୁଲ ପ୍ଲେ ଷ୍ଟୋର୍ ଅଥବା ଆପଲ୍ ଷ୍ଟୋର୍ରୁ ଡାଉନଲୋଡ୍ କରିପାରିବେ। ସେଥିରେ ବିଜୁଳି ବିଲ୍ ପୈଠ କରି ପାଆନ୍ତୁ 5% ପର୍ଯ୍ୟନ୍ତ ରିହାତି। ବିଜୁଳି ବ୍ୟବହାର, ଅଭିଯୋଗ ଦାଖଲ, ନିଜେ ମିଟର ରିଡିଂ, ବିଲ୍ ପ୍ରସ୍ତୁତି ଆଦି ସୁବିଧା ସବୁ ସେଥିରେ ରହିଛି। ଏହା ଓଡ଼ିଆ ଏବଂ ଇଂରାଜୀରେ ମଧ୍ୟ ଉପଲବ୍ଧ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL। ପ୍ରିୟ ଟିଭି ନଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ର ବିଜୁଳି ଉପଭୋକ୍ତାଗଣ ଧ୍ୟାନ ଦିଅନ୍ତୁ। ଆପଣଙ୍କ ବିଜୁଳି ଦେୟ ନିକଟସ୍ଥ ବିଜୁଳି କାର୍ଯ୍ୟାଳୟ ଅଥବା ଅନ୍ଲାଇନ୍ରେ ନିର୍ଦ୍ଧାରିତ ଅବଧି ମଧ୍ୟରେ ପୈଠ କରନ୍ତୁ ଏବଂ

0: ନିଶ୍ଚିନ୍ତ ରୁହନ୍ତୁ। ବର୍ତ୍ତମାନ ବିଜୁଳି ବିଲ୍ ଫୋନ୍ ପେ, ପେଟିଏମ୍, ଗୁଗୁଲ୍ ପେ, ଆମାଜନ୍ ପେ, ଏୟାରଟେଲ୍ ମନି, ଆକ୍ସିସ୍ ପେ କିମ୍ବା ମୋବାଇଲ୍ ବ୍ୟାଙ୍କିଂ ପ୍ରଭୃତି ଡିଜିଟାଲ୍ ମାଧ୍ୟମ ଦ୍ୱାରା ପୈଠ କରନ୍ତୁ ଏବଂ 3% ରିହାତି ପାଆନ୍ତୁ। ଆବଶ୍ୟକ ସମୟସୀମା ମଧ୍ୟରେ ଏହି ଦେୟ ପୈଠ କଲେ ଆପଣ 2% ଅତିରିକ୍ତ ରିହାତି ମଧ୍ୟ ପାଇପାରିବେ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL। प्रिय टीपी नदन ओडिशा डिस्ट्रीब्यूशन लिमिटेड रो बिजुली उपभोक्ता गण ध्यान दियंतु। बिजुली सेवारे सुविधा पई TPNODL आपनको पई आनी छंती माई टाटा पावर मोबाइल आप। एहाकु आपन गूगल प्ले स्टोर अथवा आपल स्टोर रो डाउनलोड करि परिबे। सेथिरे बिजुली बिल पैठ करि पांतु 5% पर्यंत रिहाती। बिजुली व्यवहार अभिजोग दाखल निजे मीटर रीडिंग बिल प्रस्तुति आदि सुविधा सब सेथिरे रहिछि। एहा ओडिया एवं इंग्रजी रे मध्य उपलब्ध। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା TPNODL।
1: ଆଜିର ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣନ୍ତୁ କୋଲ୍ହ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ଯୋଗାଜର ଏବଂ ତାଙ୍କର ସାଥୀ କଳାକାରମାନେ। ମଣିଷ ଏକ ସାମାଜିକ ପ୍ରାଣୀ, ସମାଜ ସହିତ ସେ ଏତେ ନିବିଡ଼, ଏତେ ପ୍ରିୟ ଯେ ସମାଜ ପାଇଁ ସେ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ। ବାସ୍ତବିକ ମଣିଷ ଗଢ଼ା ଏହି ସମାଜ ଗୋଟିଏ ପଟେ ନିଷ୍ଠୁର ତଥା କଠିନ, ଆଉ ଅନ୍ୟ ପଟେ କୋମଳ ଆଉ ନରମ। ଆଜିର ପ୍ରଥମ ଗୀତଟି ଏଇ ମର୍ମର, ବାହାଘର ସମୟର କଥା। ଝିଅଟିଏ ଗୋଟିଏ ପକ୍ଷେ ବାପ ଘରର ସମସ୍ତ ସ୍ନେହ ମମତା ଛାଡ଼ି ଶାଶୁଘରକୁ ଚାଲିଯାଉଥାଏ, ଅନ୍ୟ ପକ୍ଷରେ ସେଇ ଝିଅ ବୋହୂ ହୋଇ ଗୋଟିଏ ଘରର ଗୋଟିଏ ପରିବାରର ନୂତନ ଆଶା ସଞ୍ଚାର କରୁଛି।

ଜଣେ ପୁରୁଷ ଓ ନାରୀକୁ ଏକ ସୂତ୍ରରେ ବାନ୍ଧିବା ହିଁ ବାହାଘର। ତେଣୁ ବାହାଘରର ପରିପୂରଣ ସେଇଠି ହୁଏ ଯେଉଁଠି ବିବାହିତ ଦାମ୍ପତ୍ୟ ଦୁହେଁ ଦୁହିଁଙ୍କୁ ଆନ୍ତରିକତାର ସହିତ ଆପଣାର କରନ୍ତି। ପରବର୍ତ୍ତୀ ଗୀତଟି ଏଇ ମର୍ମର।

ଶେଷ ହେଲା ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଥମେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ।

ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା ଆସନ୍ତା ମାସ 20 ତାରିଖରୁ ହେବ କାର୍ଯ୍ୟକାରୀ। ଭାରତ ମଙ୍ଗୋଲିଆ ମିଳିତ ସାମରିକ ଅଭ୍ୟାସ ନୋମାଡିକ୍ ଏଲିଫାଣ୍ଟ ଆଜିଠାରୁ ଉତ୍ତରାଖଣ୍ଡରେ ହେଲା ଆରମ୍ଭ। ନବମ ଭାରତ ଆନ୍ତର୍ଜାତିକ ଜଳ ସପ୍ତାହ ସମ୍ମିଳନୀ 2026କୁ ଆସନ୍ତାକାଲି ଉଦ୍ଘାଟନ କରିବେ ଉପରାଷ୍ଟ୍ରପତି। ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ଜଳ ସମସ୍ୟାର ଖୁବ୍ ଶୀଘ୍ର ସମାଧାନ ହେବ, ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସୂଚନା। ଏବଂ ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ବନ୍ଧୁକ ଚାଳନା ବର୍ଗରେ ଆଜି 3ଟି ପଦକ ହାସଲ କରିଛି ଭାରତ, ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା ଆସନ୍ତା ମାସ 20 ତାରିଖ ବିଜୟ ଦଶମୀଠାରୁ କାର୍ଯ୍ୟକାରୀ ହେବ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଆଜି ନୂଆଦିଲ୍ଲୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ରାଜିନାମା କାର୍ଯ୍ୟକାରୀ ହେବା ଦ୍ୱାରା ଭାରତରୁ ରପ୍ତାନୀ ହେଉଥିବା 100% ଉତ୍ପାଦ ଉପରେ ନ୍ୟୁଜିଲାଣ୍ଡ ପକ୍ଷରୁ କୌଣସି ଶୁଳ୍କ ଲାଗୁ କରାଯିବ ନାହିଁ। ଆଗାମୀ 4-5 ବର୍ଷ ମଧ୍ୟରେ ଦ୍ୱିପକ୍ଷ ଦ୍ରବ୍ୟ ଓ ସେବା ବାଣିଜ୍ୟିକ କାରବାର ଦ୍ୱିଗୁଣିତ କରିବାର ଲକ୍ଷ୍ୟ ରଖାଯାଇଛି। ଏହି ପରିମାଣ 30,000 କୋଟିରେ ପହଞ୍ଚିବ ବୋଲି ଶ୍ରୀ ଗୋଏଲ କହିଛନ୍ତି। ସେ କହିଛନ୍ତି ଏହାଦ୍ୱାରା ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଏବଂ ଆକାଂକ୍ଷୀ ଲକ୍ଷ୍ୟ ପୂରଣ କରିବା ଦିଗରେ ରଣନୈତିକ ଭାଗିଦାରୀ ପ୍ରତିଫଳିତ ହେଉଛି। ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା କାର୍ଯ୍ୟକାରୀ ହେବା ଦ୍ୱାରା ଏହି ଲକ୍ଷ୍ୟ ଏକ ସଶକ୍ତ ଆର୍ଥିକ ବ୍ୟବସ୍ଥାରେ ପରିଣତ ହେବ ବୋଲି ଶ୍ରୀ ଗୋଏଲ କହିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଏହି ଚୁକ୍ତିନାମା ଦ୍ୱାରା ଦେଶର ଏମ୍ଏସ୍ଏମ୍ଇ କ୍ଷେତ୍ର, କୃଷକ, ହସ୍ତଶିଳ୍ପ ଓ ବୟନଶିଳ୍ପ କାରିଗରମାନେ ଅଧିକ ଲାଭବାନ ହେବା ସହିତ ନୂତନ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ। ଭାରତରେ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ଅଧୀନରେ ନ୍ୟୁଜିଲାଣ୍ଡ ଏହି ମୁକ୍ତ ବାଣିଜ୍ୟ ରାଜିନାମା

ଅନୁଯାୟୀ 2 ଲକ୍ଷ କୋଟି ଟଙ୍କା ନିବେଶ କରିବ ବୋଲି ପ୍ରତିଶ୍ରୁତି ଦେଇଛି। ସେ କହିଛନ୍ତି ଏହି ଚୁକ୍ତିନାମା କାର୍ଯ୍ୟକାରୀ ହେବା ଦ୍ୱାରା ଭାରତରୁ ରପ୍ତାନୀ ହେଉଥିବା ବସ୍ତ୍ର ଓ ବୟନଶିଳ୍ପ କ୍ଷେତ୍ର, ଚମଡ଼ା ଓ ଜୋତା, ଇଞ୍ଜିନିୟରିଂ ସାମଗ୍ରୀ, ଔଷଧ, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉତ୍ପାଦ ଆଦି କ୍ଷେତ୍ରକୁ ନୂତନ ଭାବେ ପ୍ରୋତ୍ସାହନ ମିଳିବ। ସେହିଭଳି ନ୍ୟୁଜିଲାଣ୍ଡର କାଠ, ଉଲ୍, ଅଶୋଧିତ ଚମଡ଼ା ଆଦି ଦ୍ରବ୍ୟଗୁଡ଼ିକ ଭାରତୀୟ ବଜାରରେ ନୂତନ ସୁଯୋଗ ପାଇପାରିବେ। ଏତଦ୍ବ୍ୟତୀତ ଏହି ରାଜିନାମା ଦ୍ୱାରା ସେବା, ପୁଞ୍ଜିନିବେଶ, ଶିକ୍ଷାର୍ଥୀ ଓ ଯୁବବର୍ଗଙ୍କ ଲାଗି ନୂତନ ସୁଯୋଗ ସୃଷ୍ଟି କରିବା ସହିତ ଭାରତୀୟ ବୃତ୍ତିଧାରୀ ଏବଂ ଛାତ୍ରଛାତ୍ରୀଙ୍କ ଲାଗି ନୂତନ ପଥ ଉନ୍ମୁକ୍ତ ହୋଇପାରିବ ବୋଲି ଶ୍ରୀ ଗୋଏଲ କହିଛନ୍ତି। ଭାରତ କାନାଡ଼ା ମଧ୍ୟରେ ଏକ ସମନ୍ୱିତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା ସ୍ୱାକ୍ଷର କରିବା ଜନିତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି। ଆସନ୍ତା ମାସ 5 ତାରିଖ ଦିନ ଏଥିଲାଗି ଦୁଇ ଦେଶ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା କରାଯିବାକୁ ସ୍ଥିର ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ଆସନ୍ତା 90 ଦିନ ଦ୍ୱିପକ୍ଷ ସମ୍ପର୍କ ଲାଗି ଏକ ନିର୍ଦ୍ଧାରକ ସମୟସୀମା ସାବ୍ୟସ୍ତ ହୋଇପାରେ। ଗତ ସପ୍ତାହରେ ଏଥିଲାଗି ସେ ତାଙ୍କର କାନାଡ଼ା ପ୍ରତିପକ୍ଷଙ୍କ ସହିତ ଚତୁର୍ଥ ପର୍ଯ୍ୟାୟ ଆଲୋଚନା କରିଛନ୍ତି। ଏହି ଆଲୋଚନା ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ଲାଗି ଉଭୟ ପକ୍ଷ ଏହି ବୈଠକରେ ନିଷ୍ପତ୍ତି ନେଇଥିବା ଶ୍ରୀ ଗୋଏଲ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଆଜି ଏହି ସ୍ୱତନ୍ତ୍ର ଧାରାବାହିକରେ ଏହି ଦୃଷ୍ଟିକୋଣ କିଭଳି ଡିଜିଟାଲ ସାଧାରଣ ଭିତ୍ତିଭୂମି ମାଧ୍ୟମରେ କାର୍ଯ୍ୟରେ ପରିଣତ ହୋଇଛି ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। ଡିଜିଟାଲ ସାଧାରଣ ଭିତ୍ତିଭୂମି ମାଧ୍ୟମରେ ରାଷ୍ଟ୍ରଗୁଡ଼ିକ ସୁଶାସନ କରିବା ସହିତ ଆର୍ଥିକ କାରବାର ସମ୍ପନ୍ନ କରିଥାନ୍ତି। ଏଥିସହିତ ଜନସାଧାରଣଙ୍କୁ ଉତ୍ତମ ସେବା ମଧ୍ୟ ଯୋଗାଇ ଦିଆଯାଇଥାଏ। ଏହି ରୂପାନ୍ତରୀକରଣରେ ଭାରତ ଡିଜିଟାଲ ବ୍ୟବସ୍ଥାରେ ଏକ ବୃହତ୍ ବ୍ୟବହାରକାରୀ ଭାବେ ପରିଣତ ହୋଇଛି। ଏହି ବ୍ୟବସ୍ଥା ମାଧ୍ୟମରେ ଭାରତ ତ୍ରିସ୍ତରୀୟ ଭାଗିଦାରୀ ଡିଜିଟାଲ ଭିତ୍ତିଭୂମି ନିର୍ମାଣ କରିଛି। ପ୍ରଥମଟି ଆଧାର, ଯାହାଦ୍ୱାରା ନାଗରିକଙ୍କର ପରିଚୟକୁ ଯାଞ୍ଚ କରାଯାଇପାରୁଛି। ସେହିଭଳି ୟୁପିଆଇ ମାଧ୍ୟମରେ ଯେକୌଣସି 2ଟି ବ୍ୟାଙ୍କ ଆକାଉଣ୍ଟ ମଧ୍ୟରେ ଅବିଳମ୍ବେ ଅର୍ଥ ନେଣଦେଣ ହୋଇପାରୁଛି। ଏହି ପ୍ରକ୍ରିୟାରେ ସମ୍ପୃକ୍ତ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ କୌଣସି ଦେୟ ଦେବାକୁ ପଡ଼ୁନାହିଁ। ଦେଶର ଡିଜିଟାଲ ସାଧାରଣ ଭିତ୍ତିଭୂମି ସଶକ୍ତ ହେବା ଦ୍ୱାରା ଯେକୌଣସି ନାଗରିକ ନିଜର ଆର୍ଥିକ କାରବାର ଜନିତ ଦସ୍ତାବିଜକୁ ଆବଶ୍ୟକ ଅନୁଯାୟୀ ଅନ୍ଲାଇନ୍ରେ ହସ୍ତାନ୍ତର କରିପାରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁମ୍ବାଇଠାରେ ଗତ 8 ତାରିଖ ଦିନ ଅନୁଷ୍ଠିତ ଗ୍ଲୋବାଲ ଫିନ୍ଟେକ୍ ଫେଷ୍ଟ 2026କୁ ଉଦ୍ଘାଟନ କରି ତାଙ୍କ ସରକାରଙ୍କ ଗତ 10 ବର୍ଷ ଶାସନ କାଳରେ ଏହି କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି। ଏହାଦ୍ୱାରା ଭାରତର ଆର୍ଥିକ ବ୍ୟବସ୍ଥା ତଥା ଡିଜିଟାଲ ସାଧାରଣ ଭିତ୍ତିଭୂମିକୁ ଏକ ବିଶ୍ୱସ୍ତରୀୟ ବ୍ୟବସ୍ଥାରେ ପରିଣତ କରିବା ଦିଗରେ ସରକାର କେତେଦୂର ସଫଳ ହୋଇଛନ୍ତି ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ମଙ୍ଗୋଲିଆ ମିଳିତ ସାମରିକ ଅଭ୍ୟାସ ନୋମାଡିକ୍ ଏଲିଫ୍ୟାଣ୍ଟ ଆଜିଠାରୁ ଉତ୍ତରାଖଣ୍ଡର ପିଥୋରାଗଡ଼ଠାରେ ଆରମ୍ଭ ହୋଇଛି। ଏହା ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହା ହେଉଛି ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ବାର୍ଷିକ ମିଳିତ ସାମରିକ ଅଭ୍ୟାସର ଏକ ଅଂଶ। ଏଥିରେ ଉଭୟ ଦେଶର ସେନା ପକ୍ଷରୁ 45 ଜଣ ଲେଖାଏଁ ସୈନିକ ଅଂଶଗ୍ରହଣ କରିଛନ୍ତି। ଏହାଦ୍ୱାରା ବିଦ୍ରୋହୀ ବିପକ୍ଷ ଅପରେସନ୍ ସମେତ ଶତ୍ରୁକୁ ପ୍ରତିହତ କରିବା ଦିଗରେ ବିଭିନ୍ନ ଅତ୍ୟାଧୁନିକ ଜ୍ଞାନକୌଶଳ ଉଭୟ ଦେଶ ନିଜ ମଧ୍ୟରେ ଆଦାନ ପ୍ରଦାନ କରିବାର ସୁଯୋଗ ପାଇଥାନ୍ତି ବୋଲି ମନ୍ତ୍ରଣାଳୟ କହିଛି। ମହାନଦୀ ଜଳ ସମସ୍ୟା ଆଲୋଚନା ମାଧ୍ୟମରେ ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ କହିଛନ୍ତି। ଉଭୟ ଓଡ଼ିଶା ଓ ଛତିଶଗଡ଼ରେ ବିଜେପି ସରକାର ସହିତ କେନ୍ଦ୍ରରେ ଏନ୍ଡିଏ ସରକାର ରହିଥିବା ଦୃଷ୍ଟିରୁ ଦୁଇ ରାଜ୍ୟ ମଧ୍ୟରେ ଏହି ପ୍ରସଙ୍ଗରେ ଆଉ କୌଣସି ଦ୍ୱନ୍ଦ୍ୱ ଉପୁଜିବାର ଅବକାଶ ନାହିଁ ବୋଲି ଶ୍ରୀ ସାଏ କହିଛନ୍ତି। କେନ୍ଦ୍ରୀୟ ଜଳ ଆୟୋଗଙ୍କ ସୁପାରିଶ କ୍ରମେ ଏହି ପ୍ରସଙ୍ଗ 2018 ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। 2016 ଛତିଶଗଡ଼ ସରକାରଙ୍କ ଦ୍ୱାରା ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣକୁ ନେଇ ଓଡ଼ିଶା ଅଭିଯୋଗ କରିଥିଲା। ଏହାଦ୍ୱାରା ଓଡ଼ିଶାକୁ ଜଳ ପ୍ରବାହ ହ୍ରାସ ପାଇବା ନେଇ ତତ୍କାଳୀନ ରାଜ୍ୟ ସରକାର ଆଶଙ୍କା ପ୍ରକାଶ କରିଥିଲେ। ଇତିମଧ୍ୟରେ ଗତ ଜୁଲାଇ 30 ତାରିଖରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଭୟ ଆଲୋଚନା ଏବଂ ବୈଷୟିକ ପରାମର୍ଶ ମାଧ୍ୟମରେ ଏକ ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଉଭୟ ପକ୍ଷ ସମ୍ମତି ପ୍ରକାଶ

କରିଥିବା ଜଣାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ନୂଆଦିଲ୍ଲୀଠାରେ ନବମ ଭାରତ ଆନ୍ତର୍ଜାତିକ ଜଳ ସପ୍ତାହ ସମ୍ମିଳନୀ 2026କୁ ଉଦ୍ଘାଟନ କରିବେ। ସ୍ଥିର ଜଳବାୟୁ ପାଇଁ ଜଳ ପରିଚାଳନା ପ୍ରସଙ୍ଗ ଆଧାରରେ ଏହି ପାଞ୍ଚଦିନିଆ ସମ୍ମିଳନୀ ଆୟୋଜିତ ହେଉଥିବା ଜଳଶକ୍ତି ମନ୍ତ୍ରଣାଳୟ କହିଛି। ଏହି ଆନ୍ତର୍ଜାତିକ କାର୍ଯ୍ୟକ୍ରମରେ ନେଦରଲ୍ୟାଣ୍ଡସ୍ ଓ ଜର୍ମାନୀ ଅଂଶୀଦାର ଦେଶ ଭାବେ ସାମିଲ ହେବେ। ଦେଶର 14ଟି ରାଜ୍ୟ ତଥା 6ଟି

0: ଦେଶର 14 ରାଜ୍ୟ ତଥା 6 କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗ ଏହି ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ 8 ସରକାରୀ ଓ ଗୋଟିଏ ବେସରକାରୀ ଏହିଭଳି ମୋଟ 9 କାର୍ଯ୍ୟଦିବସ ରହିବ। 26-27 ତାରିଖ ସରକାରୀ ଛୁଟି ଏବଂ ଆସନ୍ତା ମାସ 2 ତାରିଖରେ ଗାନ୍ଧି ଜୟନ୍ତୀ ପାଇଁ ମଧ୍ୟ ଗୃହ କାର୍ଯ୍ୟ ବନ୍ଦ ରହିବ। ଅଧିବେଶନର ଅବ୍ୟବହିତ ପୂର୍ବରୁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତିଙ୍କ ବିଧାନସଭା ପ୍ରକୋଷ୍ଠରେ ଆୟୋଜିତ ଏହି ବୈଠକରେ ଆଗାମୀ ଅଧିବେଶନକୁ ସୁଚାରୁରୂପେ ସମ୍ପାଦନ କରିବା ନେଇ ଆଲୋଚନା ହୋଇଛି। ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ସବୁ ରାଜନୈତିକ ଦଳର ସହଯୋଗ କାମନା କରିଛନ୍ତି। ଏହି ଅଧିବେଶନରେ 6 ବିଧେୟକ ଉପରେ ଆଲୋଚନା ହେବା ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଦୁବାଇର ଶାସକ ଶେଖ୍ ମହମ୍ମଦ ବିନ୍ ରସିଦ୍ ଅଲ୍ ମାକ୍ତୁମ୍ଙ୍କ ଭ୍ରାତା ଶେଖ୍ ଅହମ୍ମଦ ବିନ୍ ରସିଦ୍ ଅଲ୍ ମାକ୍ତୁମ୍ଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ଶେଖ୍ ଅହମ୍ମଦଙ୍କ ସମାଜ ପ୍ରତି ସେବା ମନୋଭାବ ଆଗାମୀ ପିଢ଼ି ଲାଗି ପ୍ରେରଣାର ଉତ୍ସ ହୋଇ ରହିବ। ପ୍ରଧାନମନ୍ତ୍ରୀ ଏଥିଲାଗି ଦୁବାଇର ରାଜପରିବାର ଓ ଜନସାଧାରଣଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି। ଜାପାନର ଆଇଚି ନାଗୋୟାଠାରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ବନ୍ଧୁକ ଚାଳନା ବର୍ଗରେ ଭାରତ 3 ପଦକ ଆଜି ହାସଲ କରିଛି। ପୁରୁଷ 10 ଏୟାର ରାଇଫଲ୍ସ ବର୍ଗରେ ହିମାଂଶୁ ଧିଲନ୍ ରୌପ୍ୟ ପଦକ ହାସଲ କରିଥିବା ବେଳେ ରୁଦ୍ରାଂଶ ପାଟିଲ୍ଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ଏହି ବର୍ଗରେ ଭାରତ ଦଳଗତ ପ୍ରତିଯୋଗିତାରେ ମଧ୍ୟ ରୌପ୍ୟ ପଦକ ହାସଲ କରିଛି। ଏଥିସହିତ ଭାରତ ଏପର୍ଯ୍ୟନ୍ତ ବନ୍ଧୁକ ଚାଳନା ପ୍ରତିଯୋଗିତାରେ 4 ରୌପ୍ୟ ଓ 1 ବ୍ରୋଞ୍ଜ ପଦକ ହାସଲ କରିଛି। ବନ୍ଧୁକ ଚାଳନା ପ୍ରତିଯୋଗିତାରେ ପଦକ ପାଇଥିବା ଖେଳାଳିମାନଙ୍କୁ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ରାଜିନାମା ଆସନ୍ତା ମାସ 20 ତାରିଖରୁ ହେବ କାର୍ଯ୍ୟକାରୀ। ଭାରତ ମଙ୍ଗୋଲିଆ ମିଳିତ ସାମରିକ ଅଭ୍ୟାସ ନୋମାଡିକ୍ ଏଲିଫାଣ୍ଟ ଆଜିଠାରୁ ଉତ୍ତରାଖଣ୍ଡରେ ହେଲା ଆରମ୍ଭ। ଏବଂ ଜାପାନରେ ଚାଲିଥିବା ଏସୀୟ କ୍ରୀଡ଼ା ପ୍ରତିଯୋଗିତାର ବନ୍ଧୁକ ଚାଳନା ବର୍ଗରେ ଆଜି 3 ପଦକ ହାସଲ କରିଛି ଭାରତ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ। ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବଲାଙ୍ଗୀର ସମ୍ବାଦଦାତା ସୁବୋଧ ମେହେର ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ଜାତୀୟ କ୍ରୀଡ଼ା ଦିବସ ଅବସରରେ ବଲାଙ୍ଗୀରରେ ଏକ ବିଶାଳ ସାଇକେଲ ରାଲି ଆୟୋଜିତ ହୋଇଛି। କୋଶଳ କଳାମଣ୍ଡଳ ପଡ଼ିଆରୁ ବାହାରିଥିବା ରାଲି ସହରର ବିଭିନ୍ନ ରାସ୍ତା ପରିକ୍ରମା କରି ପୁଣି କଳାମଣ୍ଡଳ ପଡ଼ିଆରେ ପହଞ୍ଚିଥିଲା। ଅତିରିକ୍ତ ଜିଲ୍ଲାପାଳ ପବିତ୍ର କୁମାର ବେହେରା ରାଲିର ଶୁଭାରମ୍ଭ କରିଥିଲେ। ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, କ୍ରୀଡ଼ାବିତ୍ ଓ କ୍ରୀଡ଼ା ସଂଗଠନର ପ୍ରତିନିଧିମାନେ ଏଥିରେ ଯୋଗ ଦେଇଥିଲେ। ସ୍ୱାସ୍ଥ୍ୟ ଓ ଶାରୀରିକ ଫିଟ୍ନେସ୍ ସମ୍ପର୍କରେ ସଚେତନତା ସୃଷ୍ଟି ଏହାର ଉଦ୍ଦେଶ୍ୟ ଥିଲା। କାର୍ଯ୍ୟକ୍ରମରେ ଯୋଗଦେଇ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ପବିତ୍ର କୁମାର ବେହେରା କହିଥିଲେ,
2: ବଲାଙ୍ଗୀର ଯେତିକି ଯୁବ ପ୍ରତିଭା ଅଛନ୍ତି ତାଙ୍କୁ ନେଇକି ଗୋଟେ ସାଇକେଲ ରାଲିର ଆୟୋଜନ କରାହେଇଥିଲା। ସାଇକେଲ ରାଲି ଏଥିପାଇଁ କରାଯାଇଥିଲା ଯେ ଆଗାମୀ ଯୁବପିଢ଼ିକୁ କେମିତି ସୁସ୍ଥ ସବଳ ଏବଂ ମାନସିକ ସ୍ତରରେ ବି ତାଙ୍କୁ କେମିତି ସୁସ୍ଥ ରଖିପାରିବା, ତାହାରି ଉଦ୍ଦେଶ୍ୟରେ ଏଇ ଯୋଉ ଆୟୋଜନ, ଗୋଟେ ସୁସ୍ଥ ଯୁବ ସମାଜ ଗଠନ ଉଦ୍ଦେଶ୍ୟରେ ବି ଏଇଟା ଗୋଟେ ଅଭିଯାନ। ତେଣୁ ଆଗାମୀ ଦିନରେ ଏଇ ଆମର ଭବିଷ୍ୟତ ଯୁବପିଢ଼ି ଆମ ଦେଶର ସୁରକ୍ଷା ତଥା ସବୁ କ୍ଷେତ୍ରରେ ଯେମିତି ଆଗଭର ହୋଇକି ସବୁ କ୍ଷେତ୍ରରେ ସେମାନେ ନିଜକୁ ନିୟୋଜିତ କରିପାରିବେ, ମୁଖ୍ୟତଃ ଯୋଉ ଖେଳ ମାଧ୍ୟମରେ ଯୋଉ ପ୍ରତିଭା ଗୁଡାକ ଆମର ଉଦୀୟମାନଙ୍କର ଆଗଭର ହୋଇଛନ୍ତି କିମ୍ବା ହେଉଛନ୍ତି, ତାଙ୍କୁ ଆମେ ବିଭିନ୍ନ କ୍ଷେତ୍ରରେ ଚାକିରି ମାଧ୍ୟମରେ ତାଙ୍କୁ ନିୟୋଜିତ କରିପାରିବା।
1: ଏ ସମ୍ପର୍କରେ ଡିଏସ୍ଓ ପରାଶର ବାଗ କହିଥିଲେ,
3: ଆମର ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ କ୍ରୀଡ଼ା ବିଭାଗ ତରଫରୁ ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି। ତ ସେ ଅବସରରେ ପ୍ରଥମ ଦିନରେ ଆମେ ଆମର ଖେଲୋ ଇଣ୍ଡିଆ ଯୋଉ ଆରଏମସି ଯୋଉ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଅଛି ସେ ଦିନରେ ଜିଲ୍ଲା କିମ୍ବଦନ୍ତୀ ମେଜର ଧ୍ୟାନଚାନ୍ଦଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲୁ। ଦ୍ୱିତୀୟ ଦିନରେ ଆମେ ଟାଉନ ହାଇସ୍କୁଲ ପଡ଼ିଆରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆମେ ଆୟୋଜନ କରିଥିଲୁ।

0: ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ବଲାଙ୍ଗୀରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ସେପ୍ଟେମ୍ବର 17ରୁ ଅକ୍ଟୋବର 17 ପର୍ଯ୍ୟନ୍ତ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ କରାଯିବାର ସୂଚନା ଦିଆଯାଇଛି। ବଲାଙ୍ଗୀର ସହରର ଶ୍ରୀ ଲୋକନାଥ ଶିବ ମନ୍ଦିରରେ ଆଶୀର୍ବାଦ ଦୀପଦାନ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ ଓ ଦଳୀୟ କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ। ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଖାଇ ବଲାଙ୍ଗୀରରେ ପାରମ୍ପରିକ ରୀତିନୀତିରେ ପାଳିତ ହୋଇଛି। ନୂଆଖାଇ ପୂର୍ବରୁ ଇଷ୍ଟଦେବୀ, ପାଟଣେଶ୍ୱରୀ ଓ ସମଲେଶ୍ୱରୀଙ୍କୁ ନୂଆ ଧାନ, ଫଳମୂଳ ଓ ଅନ୍ୟ ସାମଗ୍ରୀ ଅର୍ପଣ କରି ନିମନ୍ତ୍ରଣ କରାଯାଇଥିଲା। ଧାର୍ଯ୍ୟ ସମୟରେ ଦେବଦେବୀଙ୍କ ନିକଟରେ ନବାନ୍ନ ଲାଗି ପରେ ଲୋକେ ନୂଆ ଖାଇଥିଲେ। ପରେ ଜୁହାର ଭେଟ ଓ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଲୋଇସିଙ୍ଗା ବ୍ଲକ ଉପରବାହାଲ ସ୍ୱାମୀ ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା, ସ୍ୱେଚ୍ଛାକୃତ ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଏହାର ଉଦ୍ଘାଟନ କରିଥିଲେ। ବିଭିନ୍ନ ଗ୍ରାମର ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବଣ୍ଟନ କରାଯାଇଥିଲା। ଦିବ୍ୟାଙ୍ଗମାନଙ୍କୁ ହ୍ୱିଲ୍ ଚେୟାର ସମେତ ବିଭିନ୍ନ ସହାୟକ ଉପକରଣ ଦିଆଯାଇଥିଲା। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଅଡିଟୋରିୟମରେ ସୁଭଦ୍ରା ଯୋଜନାର 5ମ କିସ୍ତି ପ୍ରଦାନ ସମ୍ପର୍କିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ହୋଇଛି। ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଓ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାଲ ଯୋଗ ଦେଇଥିଲେ। ଏହି ଅବସରରେ 3 ଜଣ ସୁଭଦ୍ରା ହିତାଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜାତୀୟ କ୍ରୀଡ଼ା ଦିବସ ଅବସରରେ କଣ୍ଟାବାଞ୍ଜି ଭୋକେସନାଲ କଲେଜ ଓ କୁସଙ୍ଗ ଆଞ୍ଚଳିକ କଲେଜରେ ଖେଲୋ ଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହୋଇଛି। ଛାତ୍ରଛାତ୍ରୀ ଓ କଲେଜ କର୍ମଚାରୀମାନେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ଶୁଣିଥିଲେ। କ୍ରୀଡ଼ା ଓ ଯୁବ ପ୍ରତିଭାକୁ ପ୍ରୋତ୍ସାହନ ସମ୍ପର୍କରେ ଏଥିରେ ଆଲୋଚନା ହୋଇଥିଲା। ଅନ୍ତର୍ଜାତୀୟ ରୋଇଂ ଚମ୍ପିୟନ ରିତୁ କୌଡ଼ି ଛାତ୍ରଛାତ୍ରୀଙ୍କୁ ନିଜ କ୍ରୀଡ଼ା ଜୀବନର ଅନୁଭୂତି ବାଣ୍ଟିଥିଲେ। ବଲାଙ୍ଗୀରରେ ବୟନ ଓ ହସ୍ତତନ୍ତ ଶିଳ୍ପର ବିକାଶ ସମ୍ପର୍କିତ ଅଂଶୀଦାର ପରାମର୍ଶ କର୍ମଶାଳା ଅନୁଷ୍ଠିତ ହୋଇଛି। ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ଅଧ୍ୟକ୍ଷତାରେ ହୋଇଥିବା କର୍ମଶାଳାରେ ବୁଣାକାରଙ୍କ ପାଇଁ ବିଭିନ୍ନ ଯୋଜନା ଓ ଶିଳ୍ପର ବିକାଶ ନେଇ ଆଲୋଚନା ହୋଇଥିଲା। ଅତିଥିମାନେ ହସ୍ତତନ୍ତ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏହି ଅବସରରେ କିଛି ଅଂଶୀଦାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବୌଦ୍ଧ ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ ବାରିପଦା ସ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 7:30 ପ୍ରଚାର କରୁଛୁ ଆମ ଚାଷୀ ଭାଇମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷବାସ। ଚାଷବାସ କାର୍ଯ୍ୟକ୍ରମ ଶୁଣିପାରିବେ ଏହି ବିଜ୍ଞାପନଟି ପରେ।
2: ହଁ ଭାଇ, କାର ଚାଲ ହଉ,
3: ଖରା ପାଣି ପବନ ସବୁ ସମାଧାନ କରତେ ହଉ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
3: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର, ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ଏତେ ସୁବିଧା
3: ଜାଣିନ କି ହଉ, ବାରିପଦାର ଅତି ପରିଚିତ ଦୋକାନ ପରା।
4: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
3: ଚାଲ।

0: ଆମର ଚାଷୀ ଭାଇ ତଥା ଶ୍ରୋତା ଭାଇ ଭଉଣୀ ସମସ୍ତଙ୍କୁ ଶୁଭେଚ୍ଛା ଓ ନମସ୍କାର ଜଣାଇ ଆରମ୍ଭ କରିବା ଆଜିକାର ଚାଷବାସ କାର୍ଯ୍ୟକ୍ରମ।
1: ହଁ ବଡ଼ଭାଇ, କାର୍ଯ୍ୟକ୍ରମକୁ ଆଗେଇବା, ଆଗେ ଆସ ଟିକେ ଜଗତର ନାଥ ଜଗନ୍ନାଥଙ୍କୁ ଗୁହାରି କରିବା ଆଉ।
2: ହଁ

ବର୍ତ୍ତମାନ ସମୟରେ ଗଛ ଲଗେଇବା ଆଉ କାହାକୁ କହିବା ଜରୁରୀ ନୁହେଁ, ସମସ୍ତେ ଉପଲବ୍ଧି କଲେଣି ଗଛ ନିଶ୍ଚିତ ଭାବରେ ଦରକାର ପରିବେଶକୁ ବଞ୍ଚାଇବା ପାଇଁ ଏବଂ ଜନସମାଜ ସହିତ ବିଭିନ୍ନ ପ୍ରକାର ପଶୁ ପ୍ରାଣୀ କୀଟ ପତଙ୍ଗ ସମସ୍ତଙ୍କ ପାଇଁ ଗଛ ଆବଶ୍ୟକତା ରହିଛି ଗଛର। ତା ସହିତ ଜଳ ଅମଳ କରିବା ପାଇଁ ଗଛ ହେଉଛି ଏକମାତ୍ର ମାଧ୍ୟମ। ଝରଣା ବାହାରି ଥାଏ ପ୍ରାୟ ଜଙ୍ଗଲରୁ, ବଡ଼ ବଡ଼ ପାହାଡ଼ ବା ବଡ଼ ବଡ଼ ବଣରୁ ମଧ୍ୟ।

0: ଅନେକ ନଦୀ ବାହାରେ, ଯାହା ବି ହଉ ଅନେକ ଭାଇ ଆମର ବର୍ତ୍ତମାନ ବି ସହର ଭିତରେ, ଯଦିଓ କୁହାଯିବନି ସହର କେ ଦୂରକୁ, ଜାଗା ଯାହା ଯେମିତି ଅଛି ବିଭିନ୍ନ ପ୍ରକାର ଗଛ ଲଗେଇଛନ୍ତି। ଆମେ ଜଣେ ସେମିତି ଭାଇଙ୍କୁ ଆଜି ଭେଟିବା। ଭାଇ ଟିକେ ଆପଣ ନାଁ କୁହନ୍ତୁ।
1: ବରୁଣ ଦାସ।
0: ଏଇ ଜାଗାଟା କଣ କୁହନ୍ତି?
1: ଦେବେନ୍ଦ୍ରପୁର, ୱାର୍ଡ ନମ୍ବର 25 ଯାଉଛି।
0: କେତେ ଜାଗା ଆପଣଙ୍କର ଏଠି ଅଛି?
1: ଗୋଟେ ଏକ 33 ଡେସିମିଲ ଅଛି।
0: ବାପାଙ୍କ ମୂଳରୁ ନେଇଥିଲେ?
1: ବାପାଙ୍କ ନାମରେ ଅଛି।
0: ବାପା କଣ କରୁଥିଲେ?
1: ବାପା ଟିଚରସିପ କରୁଥିଲେ,
0: ଶିକ୍ଷକତା କରୁଥିଲେ। କେତେ ଭାଇ ଭଉଣୀ ଆପଣଙ୍କର?
1: ଆମର 3 ଭାଇ 2 ଭଉଣୀ।
0: ଏଇ ଯୋଉ ଆପଣ ଦେଖୁଛେ, ଆମେ ବିଭିନ୍ନ ପ୍ରକାର ଗଛ ତ ଲାଗିଛି। ଆମେ ଦେଖୁଛୁ ଡାଲଚିନି ଗଛ ବୋଧେ, ବା ତେଜପତ୍ର ବି,
1: ତେଜପତ୍ର ଗଛ,
0: ଆମ୍ବ ଗଛ, ଆପଣଙ୍କର ଲିଚୁ ଗଛ।
1: ଆମ ବଗିଚାରେ ପ୍ରାୟ ସବୁ ରକମ ଗଛ ଅଛି।
0: କୁହନ୍ତୁ କଣ କଣ ଗଛ ଲଗେଇ?
1: ଆମ୍ବ ଠୁ ଆରମ୍ଭ କରି ଡାଲଚିନି, ସପେଟା, ବେଲ, ପଣସ, ଏମିତି ସବୁ ନଡ଼ିଆ ଗଛ, ସବୁ ଗଛ ପ୍ରାୟ ଅଛି ଆଉ।
0: ଏଠି କେତେ ବର୍ଷ ହେଲାଣି ରହିଲେଣି?
1: ଏଠି ରହିବାଟା 20 ବର୍ଷ ହେଇଗଲାଣି।
0: 20 ବର୍ଷ ଭିତରେ ଗଛ ପ୍ରାୟ ବହୁତ,
1: 20 ବର୍ଷ ହେଲା ଆମର ଫାର୍ମ ଆରମ୍ଭ ହେଇଛି।
0: ଆଜ୍ଞା,
1: ତା ଆଗରୁ ତ ଆମେ ରହୁଥିଲେ, ଗଛ ଲଗେଇବାଟା ଆରମ୍ଭ କଲେ ଆମେ 2000 ମସିହାରୁ। ଆମ୍ବ ଗଛ ସବୁ 20 ବର୍ଷ ହେଇଗଲାଣି ଆଉ।
0: ଚାଷ ବି ବିଭିନ୍ନ ପ୍ରକାର କରୁଥିବ? ପନିପରିବା,
1: ପନିପରିବା ବିଶେଷ କରି ଆଗରୁ ତ ଯାହା ବି ହଉ ବଜାର ପାଇଁ କରା ହଉଥିଲା, ଏବେ କରା ହଉନି, ଏବେ ଖାଲି ଘର ପାଇଁ କରା ହଉଛି ଆଉ, ନିଜ ପାଇଁ ଆଉ।
0: ଆଜ୍ଞା, ମାନେ ଆଉ କାହାକୁ ନ ଲଗେଇକି ନିଜ ଶ୍ରମ ନିଜେ ଲଗେଇକି?
1: ସବୁ ନିଜ ଶ୍ରମରେ।
0: କଣ କଣ ତଥାପି ବର୍ତ୍ତମାନ ବାଡ଼ରେ ଆପଣ?
1: ବର୍ତ୍ତମାନ ଅଛି କଲରା, ଜହ୍ନି, ନାଡୁକା, ମକା, ଏଇ ଏତିକି ଅଛି ଏବେ ବର୍ତ୍ତମାନ।
0: ଗାଈ ଗୋରୁ ରଖିଛୁ?
1: ନା, ଗାଈ ଗୋରୁ କିଛି ନାହିଁ।
0: ଆଗରୁ ପ୍ରଥମ
1: ପ୍ରଥମରୁ କିଛି ନଥିଲା।
0: କୁକୁଡ଼ା?
1: କୁକୁଡ଼ା କିଛି ଦିନ ପାଇଁ ରଖା ହେଇଥିଲା, କିନ୍ତୁ ସେ ଟିକେ ପ୍ରୋବ୍ଲେମ ହେଲା, ମାନେ ଘର ପାଖରେ ଆଉ ତାର ଅଲଗା ଘର କରା ହେଇନଥିଲା, ତ ସେଇଟା ଟିକେ ଅସୁବିଧା ହେଲା, ରଖିନି ଏବେ କୁକୁଡ଼ା।
0: ଘରେ ବି ପଶିଗଲେ ଟିକେ
1: ଗନ୍ଧ ପାଇଁ ତାକୁ ରଖା
0: ହେଇ, ଦୁର୍ଗନ୍ଧ ହୁଏ। ପାଣିର କଣ ସୁବିଧା କରିଛନ୍ତି?
1: ପାଣିର ଆମେ ବୋରୱେଲ ଅଛି,
0: ବୋରୱେଲ କରିଦେଇଛନ୍ତି।
1: ପ୍ରଥମରୁ ତ ବୋରୱେଲ ନଥିଲା, ଗଛ ଆମ ଫାର୍ମ ହେଲା ପରେ ଏପଟେ କିନା ଇଲେକ୍ଟ୍ରିସିଟି ନଥିଲା। ଆମେ ଯେତେବେଳେ ଆସିଲେ ପ୍ରଥମ,
0: ଆଜ୍ଞା,
1: ଆସିଲା 2009 ପାଖାପାଖି।
0: ଆଚ୍ଛା,
1: କାହିଁକି ଆମେ ସେତେବେଳେ ଆମେ କୂଅରୁ ଉଠେଇ ଯାଉଥିଲେ, କୂଅ ବି ଗୋଟେ ଅଛି, ସେଠୁ ପାଣି ଦିଆଯାଉଥିଲା। ତାପରେ ଇଲେକ୍ଟ୍ରିସିଟି ଆସିଲା ପରେ ବୋରୱେଲ ହେଲା, ତାପରେ ଚାଲିଛି ବୋରୱେଲ ପାଣି ସପ୍ଲାଇ, ପାଣି ସବୁ ଦିଆ ହଉଛି।
0: ବାପାଙ୍କୁ କେତେ ବୟସ ହେବେ ବାପା?
1: ବାପା 90 ପ୍ଲସ ହେଲାଣି।
0: ମାନେ
1: ଜଙ୍ଗଲ ଜାତୀୟ ଗଛ ବି ଅଛି, ଶାଗୁଆନ ଅଛି, ଶିଶୁ ଅଛି, ଗମ୍ଭାରୀ ଅଛି, ପିଆଶାଳ ଅଛି, ଶାଗଟା ତ ଏମିତି ନର୍ମାଲି ହେଇଯାଉଛି, ସବୁ ଲଗା ହେଇଛି।
0: ନହେଲେ ପଣସ, ଆମ୍ବ ଏଗୁଡାକ ସବୁ ଲଗା ହେଇଛି,
1: ଫଳ ଜାତୀୟ ସବୁ ଲଗା ହେଇଛି। ଆଉ
0: ଲେମ୍ବୁ, ଲେମ୍ବୁ
1: ଲେମ୍ବୁ ବି କିଛି ଅଛି।
0: ବିଶେଷ କରି ପଇସା କିଛି ଦେଲା ଭଳିଆ ଗଛ ସବୁ କଣ? ଏଇ ଆମ୍ବ,
1: ଆମ୍ବ ଏ ବର୍ଷ ଭଲ ହେଇଥିଲା, କିନ୍ତୁ ଏଇ ଯୋଉ ମାନେ ବିକ୍ରି ବଟା ଯଦି ହେଲା ମାନେ ଦାମ ମିଳିଲାନି ଆଉ, ସବୁ ତ ବାରିପଦା ମାର୍କେଟ ସବୁଆଡୁ ଆସିଗଲା ନା, ଆମ୍ବ ଦାମ ଚାହିଦା କମିଗଲା ଆଉ।
0: ଆଜ୍ଞା, ପନିପରିବା କହୁଛନ୍ତି, ନିଜ ବାଡ଼ିରୁ ଯାହା ବାହାରୁଛି ସେ ଖିଆ ହଉଛି। ଆଉ ଗାଈ ପ୍ରଥମ ପ୍ରଥମ ରଖିଥିଲେ, ଏବେ ରଖିନାହାନ୍ତି, ଆଉ କଣ ଆକ୍ଟିଭିଟି ସବୁ ଅଛି?
1: ଆଉ ଆକ୍ଟିଭିଟି ଆମର ଏଇ ଏଇ ଏତିକି ଯାହା ମାନେ ଏଇ କୃଷି ଉପରେ ଯାହା, ଆଉ ଅଲଗା କିଛି ଆକ୍ଟିଭିଟି ସେମିତି ମୁଁ କରିନି।
0: ଧାନ
1: ଧାନ କିଛି
0: ବାହାର କୋଟି ବିଲ ଫିଲ
1: ନା ନା, ଆଉ କିଛି ନା, କିଛି ଧାନ ଫାନର କେବେ ବି
0: କରାହେଇନି। ତାହେଲେ ଚାଉଳଟା ଆମର
1: ଚାଉଳ କିଣାଯାଏ?
0: ଆଚ୍ଛା, ତାହେଲେ ଏଲା କେତେ ଜଣ ସମୁଦାୟ ଘରେ ରହୁଛନ୍ତି?
1: ଘରେ ରହୁଛ ବାପା ମା ଆଉ
0: ଭାଇ ଭାଉଜ
1: ନା, ଭାଇ ଭଉଣୀ ମାମୁଁ, ମାନେ ଦୁଇ ଭାଇ ଜଣେ ଭଉଣୀ।
0: ତେବେ ସବୁ ଏଇ ଗଛର ଯତ୍ନ ବି ସମସ୍ତେ ମିଶିକି ନେଉଥିବେ ନା?
1: ସମସ୍ତେ
0: ଗଛ ଏଇଲା ତ ପ୍ରାୟ ଏତେ ଆଉ ନୂଆ ଗଛ କିଛି ଲଗେଇନି?
1: ନା ନା, ନୂଆ ଗଛ ଆଉ
0: ସବୁ ଗଛ ପ୍ରାୟ ବଢିଗଲାଣି,
1: ବଡ ହେଇଗଲାଣି।
0: ଆଉ କିଛି ଯୋଜନା କରିଛନ୍ତି ଆକୁ ଆଉ ଟିକେ ଭଲ କି କରିବା, ବା ଟିକେ ଗହଳିଆ ହବ ଯେମିତି ଗଛ?
1: ଗହଳିଆ ତ କରିହବ, ଆମେ ଆକ୍ଚୁଆଲି ମାନେ ସୂର୍ଯ୍ୟାଲୋକ ଯିବା ଆସିବା ପାଇଁ କିଛି ଜାଣିକି ଫାଙ୍କା ରଖିଛୁ,
0: ଫାଙ୍କା ରଖିଛନ୍ତି।
1: ଗହଳିଆ ହେଇଗଲେ ତ ପୁରା ଇଏ ହେଇଯିବ, ମାନେ କିଛି ଖରାପ ବି ଆସିବନି, ଆହୁରି ମଶା ମାଛିଙ୍କ ଉପଦ୍ରବ ବଢିଯିବ, ତେଣୁ ଜାଣିକି ଟିକେ ଫାଙ୍କା ରଖା ହେଇଛି। ଅଳ୍ପ ଗଛ ବି ମାନେ ଛାଡ଼ି ଛାଡ଼ି ଲଗା ହେଇଛି,
0: ଅଁଳା ଗଛ ବି ବୋଧେ ଅଛି।
1: ବଣ ଅଁଳା ବି ଅଛି, ଆମର ହାଇବ୍ରିଡ୍ ଅଁଳା ବି ଅଛି, ହାଇବ୍ରିଡ୍ କୁଳି ଗଛ ଅଛି, ଗୁଆକୁଳି ଗଛ ଅଛି, ଦେଶୀ କୁଳି ଗଛ ଅଛି, ଯେଟା ଚାରକୁଳି ମିଳୁନି ସେ କୁଳି ବି ଲଗା ହେଇଛି, ଖୋଜିକି ଲଗା ହେଇଛି, ରାଜକୁଳି ମିଳୁନି ରାଜକୁଳି ଗଛ ବି ଲଗା ହେଇଛି, ଫଳ ଧରିନି କିନ୍ତୁ ଲଗା ହେଇଛି। ରାଜକୁଳି ବହୁତ କମ ଲୋକ ଜାଣିଥିବେ,
0: ରାଜକୁଳି
1: ନୁହେଁ ସେଟା, ରାଜକୁଳି ରାଜ।

0: ଯାହା ଆଉ ରାଜ ରାଜକୋଳି ସେଟା ଗୋଟେ ବଡ ଆସେ, ତିନିଟା ମଞ୍ଜି ତା ଭିତରୁ ବାହାରିବ।
1: ହଁ
0: ସେଟା ବହୁତ ଆଗରୁ ଆମେ ଦେଖୁଥିଲେ, ବହୁତ ଦିନ ପରେ ଥରେ ହଳଦିଆ ହଳଦିଆ ରଙ୍ଗର
1: ଲେମ୍ବୁ ଟାଇପ୍ ଉପରେ
0: ଟିକେ ଶୀର ଥାଏ,
1: ସେଟା ଖାଇଛୁ ଆମେ ଛୋଟ ଥିଲା ବେଳେ ଖାଉଛୁ। କଚେରୀ ବଜାରକୁ ଆସୁଥିଲା ବାରିପଡ଼ା କଚେରୀ ବଜାରକୁ,
0: ଏଇ ରଥ ସମୟରେ ବେଶୀ ଆସେ,
1: ବେଶୀ ଆସେ। ବହୁତ ଜିନିଷ ଏବେ ଏବେ ମିଳୁନି, ଯେମିତି ଆପଣ କୁହନ୍ତି ଗୋଟେ ଡେହୁଚ ବୋଲି ଗୋଟେ ଫଳ ଥିଲା, ସେ ଫଳଟାକୁ ଆଉ ମିଳୁନି ପ୍ରାୟ ଏଠି।
0: ଏବେ ଖିରକୁଳି ବି ମିଳୁନି।
1: ହଁ, ଆଉ ସେଗୁଡାକ ବଇଁଚକୁଳି ଆମେ ଦେଖୁଛେ କେତେବେଳେ, କେମିତି ଗୁରୁବାର ପୂଜା ସମୟରେ କିଛି କେମିତି ଅଳ୍ପ ବିକ୍ରି ହଉଛି, ନହେଲେ ପ୍ରାୟ ଏଠି ଆଉ ଅନେକ ଜିନିଷ ଅମିଳ ହେଇଗଲାଣି। ତେଣୁ ଏଇ ଆମ ଜୀବନ ଭିତରେ, ଏଇ ଅଳ୍ପ କିଛି ବର୍ଷ ଭିତରେ,
0: ମାନେ ଏଇ 20 ବର୍ଷ ଭିତରେ ସବୁ ମାନେ ଅଭାବ ହେଇ ଚାଲିଛି।
1: ହଁ, ତାପରେ ଗଛ ପ୍ରତି ଯୋଉ ଗଛ ଲଗେଇବା, ଗଛର ଯତ୍ନ ନବା, ସେପଟକୁ ସମସ୍ତଙ୍କର ମନ ବି ରହୁ ନାହିଁ।
0: ମୋର ଅନୁଭୂତି, ମତେ ଯେତେ ଜାଗା ମିଳିବ ମୁଁ ଗଛ ଲଗେଇବି।
1: ଆଜ୍ଞା,
0: ଆଉ ଯଦି ବେଶୀ ଜାଗା ମିଳିଛି ମୁଁ ଗୋଟେ ମାନେ ପଶୁ ହସ୍ପିଟାଲ କରିବି, ସେଇଟା ମୋର ଗୋଟେ ଅଛି ମୋ ପାଖରେ। ସେଇଥିପାଇଁ ମୁଁ ବିଦେଶୀ ଅପେକ୍ଷା ଦେଶୀ ବେଶୀ ରଖିଛି, ଦେଶୀ କୁକୁର। ଅଛନ୍ତି ମୋ ପାଖରେ ଯେଉଁମାନେ କି ପାର୍ସିଆଲ ପାରାଲାଇଜ ହେଇଛନ୍ତି, ତଳ ଗୋଡ ଚାଲୁନି, ସେ ଦିଟା ଅଛନ୍ତି ସେମିତିଆ,
1: ମାନେ ରାସ୍ତାରୁ
0: ରାସ୍ତାରୁ ରେସ୍କ୍ୟୁ କରାହେଇଛି। ବଞ୍ଚିଛନ୍ତି, ଅଛନ୍ତି ଆମ ସାଙ୍ଗରେ।
1: ନା, ଯୋଉମାନେ ପ୍ରକୃତିକୁ ଭଲ ପାଆନ୍ତି ସେମାନେ ସମସ୍ତଙ୍କୁ ଭଲ ପାଆନ୍ତି, କାରଣ ପ୍ରକୃତିରେ ହିଁ ସମସ୍ତେ ବଞ୍ଚନ୍ତି। ଆଉ ଆମେ
0: ପ୍ରକୃତିର ନିୟମ ଉଲ୍ଲଂଘନ କଲେ ବୋଲି ଆଜି ଏଇସବୁ
1: ଜଙ୍ଗଲ ଭରା କହିବାକୁ ଗଲେ, ଆମର ଭାରତ ବର୍ଷରେ କେତେ ପ୍ରକାର ଜଙ୍ଗଲ, କେତେ ଜଙ୍ଗଲ ସବୁ ଅଛି, କିନ୍ତୁ ତଥାପି ଥିଲା, କିନ୍ତୁ ଏବେ ବହୁତ କମିଯାଇଛି। ଆମେ ଏବେ ଏଇ ଭିତରେ ଆଉ କେବେ ଶିମିଳିପାଳ ଯାଇଛନ୍ତି ଆପଣ?
0: ନା, ଏଇ ବର୍ଷ ଯାଇଥିଲି ଲୁଲୁଙ୍ଗ,
1: କିନ୍ତୁ ଛୋଟ ଥିଲା ବେଳେ ଯେମିତି 6-7 ଥିଲା କ୍ଲାସ ବେଳେ,
0: ନାହିଁ ଏବେ ଲୋକଙ୍କ ସଂଖ୍ୟା ବଢିଯାଇଛି।
1: ହଁ, ସ୍ପଟ ଗଛ ବି ସେଇ ସଂଖ୍ୟାରେ ନାହିଁ, ସେତିକି ସଂଖ୍ୟାରେ ଗଛ ନାହିଁ, ସେଇ ଝରଣାଟାରେ ବି ପାଣି ସେମିତି ନାହିଁ। ତେଣୁ ଆସ୍ତେ ଆସ୍ତେ ଯେମିତି ଗୋଟେ କେମିତି ଖାପଛଡ଼ା ଲାଗୁଛି, ଏବଂ ପ୍ରକୃତି ତାର ଯୋଉ ବେଶଟା ରହିବା କଥା ସେଇ ବେଶଟା ଆସ୍ତେ ଆସ୍ତେ କମିଯାଉଛି। ଅତଃ ସମସ୍ତଙ୍କୁ ଆମକୁ ଗଛ ଲଗେଇବାକୁ ହବ, ବିଭିନ୍ନ ପ୍ରକାର ଗଛ, ଫଳ ଗଛ ତ ବହୁତ ବଢିଆ କଥା, କାରଣ ଆମର ବିଶେଷ କରି ଦକ୍ଷିଣ ଭାରତରେ ଲୋକମାନେ କହୁଛନ୍ତି ଫଳ ଗଛଟା ହିଁ ଲଗେଇଲେ ଭଲ, ଏପଟେ ଅକ୍ସିଜେନକୁ ଅକ୍ସିଜେନ ପାଇଲେ ଆଉ କିଛି ଇନକମ୍ ବି ହେଲା। କିନ୍ତୁ ସମସ୍ୟା ବେଳେବେଳେ ଏଇ ଯୋଉ ପ୍ରାକୃତିକ ବିପର୍ଯ୍ୟୟ ଦେଖାଯାଉଛି ସେଥିରେ ଟିକେ ଅସୁବିଧା ହୁଏ, କିନ୍ତୁ ବଡ଼ କଥା ହେଉଛି ଯେ ଏଇ ଆପଣ ଯେଉଁଟା କହିଲେ ଅକ୍ସିଜେନ ମାନେ ଅମ୍ଳଜାନ ପର୍ଯ୍ୟାପ୍ତ ପରିମାଣରେ ମିଳିବା ପାଇଁ ଗଛ ନିଶ୍ଚିତ ଭାବରେ ଦରକାର। ଆଉ ଗୋଟେ ହେଲା ଜଳଟାକୁ ବି ଧାରଣ କରିବାର ଶକ୍ତି ଗଛ ମୂଳର,
0: ସେଟା ତ ନିଶ୍ଚୟ, ସେଟା ତ ତା ପ୍ରକୃତିର ତାର ନିୟମ ଅନୁସାରେ ସେଟା ତିଆରି ହେଇଛି।
1: ଆମେ କହୁଛୁ ଯେ ବର୍ଷା ପାଣିଟାକୁ ଆମେ ବର୍ଷା ପାଣିଟାକୁ ଧରିବା ବା ମୃତ୍ତିକା ସଂରକ୍ଷଣ କରିବା, କିନ୍ତୁ ଗଛ ଲଗେଇଲେ ତାର ସବୁ ପ୍ରକାର
0: ସଂରକ୍ଷଣ ହେବ, ଜଳ ଧାରଣ ଶକ୍ତି ବି ବଢିବ,
1: ସବୁ କିଛି ବଢିବ। ତାହେଲେ କହୁଛନ୍ତି ଜାଗା ଆଗରୁ ଯଦି ଟିକେ ଭଲ ମିଳନ୍ତା, ଆପଣ ଗୋଟେ ପ୍ରାଣୀ ଚିକିତ୍ସା କେନ୍ଦ୍ର
0: ଗୋଟେ ମାନେ ଆଉ ଜଙ୍ଗଲ ବୃଦ୍ଧି କରନ୍ତି ନିହାତି।
1: ଆଉ ଏଠି ପାଖାପାଖି ଜାଗା ଅଛି କଣ? ନିଜର ପୈତୃକ ସମ୍ପତ୍ତି,
0: ଆଉ ଜାଗା ନାହିଁ, ଏଇଟା
1: ଆଉ ପତିତ ଜମି ବି ଏଠି ପାଖାପାଖି ନାହିଁ।
0: ନା ନା,
1: ସାମାଜିକ ଜଙ୍ଗଲ
0: ଯାହା ବି ଅଛି ପାଖାପାଖି ସେଗୁଡା ସବୁ ମାନେ ଲୋକଙ୍କ ଯେମାନେ କଣ କହିବି ସେ ସମାଜର ଯେମାନେ
1: ପୁଞ୍ଜିପତି
0: ପୁଞ୍ଜିପତି ତ ନୁହେଁ, ପ୍ରତିପତି ଯେମାନଙ୍କର ଟିକେ ବିସ୍ତାର ଅଛି, ଯାହାକୁ
1: ଅକ୍ତିଆର
0: କରିକି ବିକି ଦଉଛନ୍ତି, ଯାହାକି ସରକାରୀ ଜାଗାକୁ, ସେଇଟା ହଉଛି ଇଏ। ଯଦି ସରକାର ସେଗାରେ ମାନେ କିଛି ଦୃଷ୍ଟି ଦେଇକି ଆହୁରି ଗଛ ଲଗେଇ ଦିଅନ୍ତା, ତାହେଲେ ଆହୁରି ଜଙ୍ଗଲ ସୁରକ୍ଷା ହୁଅନ୍ତା,
1: ସରକାରୀ ଜମିକୁ ଦଖଲ କରିକି,
0: ଯେଉଁଟାକି ଏନକରେଜମେଣ୍ଟ ଜାଗା ଗଭର୍ଣ୍ଣମେଣ୍ଟର, ସେୟାକୁ ଏନକରେଜମେଣ୍ଟ କରିକି ଏହାକୁ ଅଲଗା ଲୋକଙ୍କୁ ବିକି ଦିଆହଉଛି।
1: ଯୋଉମାନେ ପଟ୍ଟା ପାଇଛନ୍ତି ବି କୁଆଡେ ସରକାର ଯୋଉମାନଙ୍କୁ ଦେଇଛନ୍ତି ଜମିହୀନ ଲୋକଙ୍କୁ,
0: ଜମିହୀନ ଯେଉଁମାନଙ୍କୁ ଦିଆଯାଇଛି ସେମାନେ ଭୂଦାନ ଜମିରେ ସେମାନଙ୍କର କିଛି ଅଛି, କିମ୍ବା ସରକାର ଦଉଛି ସେମାନଙ୍କୁ, କିନ୍ତୁ ଏଇ ପାଖାପାଖି ବହୁତ ଜମି ଅଛି ଯାହାକି ଏନକରେଜମେଣ୍ଟରେ ଗଭର୍ଣ୍ଣମେଣ୍ଟ ଜାଗା, ସେଗା ସବୁ ବିକ୍ରି ସରିଗଲାଣି, ଲୋକ ଘର କରିସାରିଲେଣି,
1: ହାତକୁ ହାତ ବିକ୍ରି ହଉଛି,
0: ବିକ୍ରି ହଉଛି ୱିଦାଉଟ ମାନେ ପେନ୍ ଆଣ୍ଡ ପେପର, ମୁହଁରେ ମୁହଁରେ ବିକ୍ରି ହେଇଯାଉଛି।
1: ଆଉ ଲୋକ ବେଶ ଘର ଦ୍ୱାରା କରିକି ରହିଗଲେ, ତାଙ୍କୁ ତ ଉଠେଇବାର ନାହିଁ, ଆଉ ସରକାର ତ ଆଉ ମାନେ ଜବରଦଖଲ ଉଚ୍ଛେଦ ତ କରୁନାହାନ୍ତି, ଆଉ କଣ ଏଇଆ କଥା। ଆଉ ଯାହା ବି ହଉ, କିନ୍ତୁ ଆପଣଙ୍କ ଗଛ ଲେଖିକି ଆମ ବଗିଚାରେ ବସିଲା ବେଳକୁ ବେଶ ଶାନ୍ତି ବି ଲାଗୁଛି, ଆଉ ପ୍ରକୃତରେ ବହୁତ ଦରକାରୀ ଜିନିଷ ଗଛ, ଯୋଉଟାକି ଆପଣ ଉପଲବ୍ଧି କରୁଛନ୍ତି ଏବଂ ଆପଣଙ୍କ ପରିବାରରେ ସେ କଥା ଅଛି। ହଉ,
0: ଗୋଟେ ଗଛ ବିଷୟରେ ଜାଣିଥିବେ, ଗୋଲାପ ଜାମୁନ ଗଛ ଅଛି ବୋଲି ଜାଣିଛନ୍ତି? ଗୋଲାପ ଜାମୁନ ଗଛ ଅଛି ଆମ ଘରେ।
1: ଜାମରୁଳ ଯୋଉଟା କୁହନ୍ତି କି?
0: ନା, ଜାମରୁଳ ତ ଅଲଗା, ଗୋଲାପ ଜାମୁନ ଅଲଗା।
1: আচ্ছা
2: তার ফলটা কেমতি কইলে
0: সেটা সেই মানে পাচি গলে।

0: ଦିଆହେବ ନହେଲେ ଫାଷ୍ଟରୁ ପୁରା ଗ୍ରୀନ୍ ଥିବ, ପୁରା ଡାର୍କ ଗ୍ରୀନ୍, ଯେଟା କି ବଟଲ୍ ଗ୍ରୀନ୍ କୁହନ୍ତି, ସେଇ ଟାଇପ୍ର ଗ୍ରୀନ୍ ହବ।
1: କୋଉଠୁ ଆଣିଥିଲେ
0: ସେ? ମୁଁ ବାହାରୁ ଆଣିଥିଲି, ଗୋଟେ ବାଲେଶ୍ୱରରୁ ଆଣିଥିଲି, ଏହାକୁ ବାଲେଶ୍ୱର ନର୍ସରୀରୁ ଆଣିଥିଲି।
1: ଆଜ୍ଞା ଆଜ୍ଞା।
0: ଜାମୁଳ ଗଛ ବି ଅଛି,
1: ଜାମୁଳ ଗଛ ବି ଅଛି।
0: ମୋର ଗୋଟେ ଗଛରେ ପାଞ୍ଚଟା ଭେରାଇଟି ରାମ୍ବ ହୁଏ। ଗୋପାଳ ଭୋଗ ଅଛି, ଲେଙ୍ଗଡ଼ା ଅଛି, ଦଶରୀ ଅଛି, ଆଉ ଫଜଲି ଅଛି।
1: ପାଞ୍ଚଟା ଡାଳ ପଚିଥିବ?
0: ପାଞ୍ଚଟା ଡାଳ ଅଛି। ତା ମୂଳଟା ହେଲା ଆମର ଦେଶୀ ଏଇ ଯୋଉ ସୁଢି ଆମ୍ବ।
1: ଆଚ୍ଛା, ସେଇଥିରେ ଆପଣ ଗ୍ରାଫ୍ଟିଂ କରିକି ଲଗେଇଛନ୍ତି। ଆହୁରି ଗୋଟେ ଗଛ ବି ଆମେ ଦେଖୁଛୁ, ସେଇଟା ପ୍ରସ୍ତୁତିକରଣ ଚାଲିଛି, ତାକୁ ବି ଗ୍ରାଫ୍ଟିଂ କରେଇବେ ନା? ଏଇ ଯୋଉ ବର୍ଷା ହେଲା ୟା ପରେ ପରେ ଗ୍ରାଫ୍ଟିଂ କରେଇବେ? ଆଉ
0: ନା, ୟା ପରେ ପରେ ତାର ଇଏ ବାହାରିବ, ଗଜା ବାହାରିବ। ତାହେଲେ ଏଟା ଆର ବର୍ଷ ହବ, ଏ ବର୍ଷ ହବନି,
1: ଏଟା
0: ଆର ବର୍ଷ ପାଇଁ ଏବେ ମାନେ ପ୍ରସ୍ତୁତି
1: ଦରକାର। ଠିକ କହିଛନ୍ତି, ଏବେ ତ ଆଉ ହବନି, ଏବେ ଖାଲି ଛୋଟ ଛୋଟ ଡାଳ ବାହାରିବ, ସେଠୁ
0: ସେଇ ଡାଳ ହେଇଛି, ତାପରେ ସେଇ ନୂଆ ଡାଳରୁ ହିଁ ଗ୍ରାଫ୍ଟିଂ କରାଯିବ ଆଉ ଅଲଗା।
1: ହଉ, ଯାହା ହଉ, ଆପଣଙ୍କର ବାଡ଼ି ବଗିଚା କଥା, ଆପଣଙ୍କର ପରିବାର କଥା, ଆପଣଙ୍କର ଏଇ ଯୋଉ ପ୍ରାଣୀ ମାନଙ୍କ କଥା, ଆଉ ଗଛ ଲଗେଇବା ଯୋଉ କଥା କହିଲେ, ସେଥିପାଇଁ ବାରିପଦା ଆକାଶବାଣୀ ତରଫରୁ ଆଉ ଆମର ଶ୍ରୋତା ମଣ୍ଡଳୀ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ। ନମସ୍କାର।
0: ନମସ୍କାର।
2: ହଁ ବଡ଼ ଭାଇ, ଆସ ଗୋଟେ ଝୁମର ଗୀତ ଶୁଣିବାନି କି?
1: ଠିକ ଠିକ ଠିକ।

କାର୍ଯ୍ୟକ୍ରମ ଶେଷରେ ସୁଗମ ସଙ୍ଗୀତଟିଏ ନେଇଛୁ ଶିଳ୍ପୀ ଶ୍ରୀକାନ୍ତ ଦାସଙ୍କ କଣ୍ଠରୁ, ଗୀତିକାର ପ୍ରଭାଂଶୁ ସାମନ୍ତରାୟ।

ଶୁଣିଲେକି ଦୁଟି ସୁଗମ ସଙ୍ଗୀତ। ପ୍ରିୟ ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ, ଏବଂ ଆଜିର ଅଧିବେଶନ ସହିତ ମୁଁ ସତ୍ୟବ୍ରତ ସାହୁ। ଆକାଶବାଣୀ ବାରିପଦା ଏଥର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଅକେଲେ ହମ୍ ଅକେଲେ ତୁମ୍ ର କେତୋଟି ଗୀତ।